ଆକାଶବାଣୀ ରାଉରକେଲା ଆଜି ବୁଧବାର 1948 ଶତାବ୍ଦ ବୈଶାଖ ମାସ 30 ଦିନ 2026 ମସିହା ମେ 20 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟଜ୍ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଇନ୍ଦ୍ରାଣୀ ମିଶ୍ରଙ୍କ କଣ୍ଠରୁ, ପୁରାତନ ରଚନାରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ନୀଳମାଧବ ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ 6:47 ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ 6:55 ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲର୍ମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826,15,00,000 ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା CBSE କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟଦକ୍ଷତା ଓ ଡିଜିଟାଲ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। PME ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ CM ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ତଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁ ରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସାଦହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। ତିନିଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରାମେଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମେଟର ଅପେକ୍ଷାକୃତ ନରମ। ପାୟାମେଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପର ଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ବର୍ଷ ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପର ଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4ଟି କ୍ୟାଭିଟି ବା ଗର୍ତ୍ତ ଅଛି ଯାହାକୁ ସେରିବ୍ରାଲ୍ ଭେଣ୍ଟ୍ରିକଲ୍ କୁହାଯାଏ। ଏହି ଭେଣ୍ଟ୍ରିକଲ୍ ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଆବ୍ଜର୍ଭର୍ ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପର ଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ

0: ମୁଣ୍ଡଟିକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ, ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆର ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟରଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ଦଳାଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ଭାରତକୁ 4 ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ 2 ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଏବଂ ରାଜ୍ୟସଭାର 9 ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ ସେହରାବତ, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 185,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4-ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତରଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆ ବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି ଦୁଇଟି ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4 ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜିର ବିଷୟ ରହିଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଏ ନେଇ ଆଲୋଚନା କରିଛନ୍ତି ସମ୍ବାଦ ସବ୍ ଏଡିଟର ଅଶୋକ କୁମାର ପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
4: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓ କି ଅନକହୀ ବିରାସତ କି ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବେ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800-117-800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या माई गोव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें रविवार 31 मई सुबह 11 बजे मन की बात।
5: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ୍ ଫ୍ୟୁଚର।
6: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂସ ଡାଏଗ୍ନୋଷ୍ଟିକ ସେଣ୍ଟର, ସାଫ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
7: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ୍ ହେଲା କ୍ୱାର୍ଟର ନମ୍ବର A29 ସେକ୍ଟର 1 ରାଉରକେଲା। ଆମକୁ ଫୋନ୍ କରିବାର ନମ୍ବରଟି ହେଲା 8114901681।
8: ସାବିତ୍ରୀ, ମୁଁ ଅଫିସ ଯାଉଛି।
9: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
8: ବାପରେ, ଏତେ ଟଙ୍କା!
9: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
8: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
9: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
10: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମରେ ରହିଛି ଆକାଶବାଣୀର 90 ବର୍ଷ ପୂରଣ ସମ୍ପର୍କରେ ବାର୍ତ୍ତା, ପରେ ପରେ ପରିବେଶ ସମ୍ପର୍କିତ ଆଲୋଚନା, ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ, ପରିବେଶ ସମ୍ପର୍କିତ ଜାଣିବା କଥା ଏବଂ ଯୋଗ ସମ୍ପର୍କରେ ଜାଣିବା କଥା।

ରହିଛି। ସହଜୀବନ ଏବଂ ସହ ଅସ୍ତିତ୍ୱର ମୂଲ୍ୟ ଏହି ଧର୍ମର ସବୁଠାରୁ ବଡ଼ ପୁଞ୍ଜି। ଜୈବ ବିବିଧତା ସୁନିଶ୍ଚିତ ପାଇଁ ଏଠାରେ ପ୍ରକୃତିର ବିଭିନ୍ନ କାରକ ଯଥା ବୃକ୍ଷଲତା, ପଶୁପକ୍ଷୀ, ସରୀସୃପ, ଜଳ, ବାୟୁ, ମୃତ୍ତିକା, ଅଗ୍ନି, ପ୍ରସ୍ତର, ପର୍ବତ, ଗ୍ରହ, ନକ୍ଷତ୍ର ଆଦି ପୂଜାର୍ଚ୍ଚନାର ବ୍ୟବସ୍ଥା ରହିଛି। ଏହା ମାଧ୍ୟମରେ ଆମେ ପ୍ରକୃତିର ବିଭିନ୍ନ ପବିତ୍ରତାକୁ ଚିହ୍ନଟ କରୁଛୁ, ସମୟକ୍ରମେ ତାହାର ପ୍ରଶଂସା କରିବା ସହିତ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛୁ। ବାୟୁମଣ୍ଡଳ, ବାରିମଣ୍ଡଳ ଏବଂ ଅଶ୍ମମଣ୍ଡଳ ମଧ୍ୟରେ ଏକ ସହ ଅସ୍ତିତ୍ୱର ସିଦ୍ଧାନ୍ତ ଉପରେ ବୈଦିକ ସଭ୍ୟତା ଛିଡ଼ା ହୋଇଥିଲା। ଜୀବନର ଉତ୍ପତ୍ତି ଜଳରୁ ହୋଇଛି। ଜଳର ଶୁଦ୍ଧତା ସୁନିଶ୍ଚିତ ନକରି ଜୀବନ ରକ୍ଷା ହୋଇପାରିବ ନାହିଁ। ଜଳ ପ୍ରଦୂଷଣକୁ ରୋକିବା ପାଇଁ ନଦୀ, ହ୍ରଦ ସମେତ ବିଭିନ୍ନ ଜଳ ଉତ୍ସକୁ ପୂଜା କରାଯାଉଥିଲା। ବୈଦିକ ସଭ୍ୟତାର ଲୋକମାନେ ଜାଣିଥିଲେ ପର୍ବତ, ଜଙ୍ଗଲ ଏବଂ ତୃଣଭୂମି ହେଉଛି ଜୈବ ବିବିଧତାର ଅମାପ ଭଣ୍ଡାର। ଜୀବନ ରକ୍ଷାକାରୀ ପରିବେଶୀୟ ତନ୍ତ୍ରର ସଂରକ୍ଷଣ ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିଲା। ବୈଦିକ ସଂସ୍କୃତିର ବିଶ୍ୱାସ ଅନୁଯାୟୀ ମାନବଙ୍କ ପରି ଉଦ୍ଭିଦମାନଙ୍କର ମଧ୍ୟ ଚେତନା ଅଛି। ଉଦ୍ଭିଦମାନେ ଯନ୍ତ୍ରଣା ସହିତ ଆନନ୍ଦକୁ ମଧ୍ୟ ଅନୁଭବ କରନ୍ତି। ଏହି ବିଶ୍ୱାସର ଫଳସ୍ୱରୂପ ଉଦ୍ଭିଦ ଏବଂ ସେମାନଙ୍କର ଉତ୍ପାଦଗୁଡ଼ିକ ଆମେ ରୀତିନୀତିର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲେ। ଆଜି ମଧ୍ୟ ଭାରତୀୟ ଗ୍ରାମୀଣ ପରିବେଶରେ ଅଶ୍ୱସ୍ଥ, ବର, ଅଁଳା, ନିମ୍ବ, ଅଶୋକ, କଦମ୍ବ, ବଉଳ, ବେଲ, ତୁଳସୀ, ଆମ୍ବ, ନଡ଼ିଆ, କଦଳୀ, ପାନ, ଚନ୍ଦନ, ରୁଦ୍ରାକ୍ଷ, ପଦ୍ମ, ପାରିଜାତ, ଦୁବଘାସ ଭଳି ବୃକ୍ଷଲତା ପୂଜାର୍ଚ୍ଚନାର ଅତ୍ୟାବଶ୍ୟକ ଅଂଶ ରୂପେ ବ୍ୟବହୃତ ହେଉଛି। ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ନିୟନ୍ତ୍ରଣକୁ ବଜାୟ ରଖିବାରେ ବୃକ୍ଷଲତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକଥା ବୈଦିକ କାଳର ଲୋକମାନେ ବେଶ୍ ଭଲ ଭାବରେ ଜାଣିଥିଲେ। ସର୍ବନିମ୍ନ ସମ୍ବଳ ସହିତ ବଞ୍ଚିବା ଏବଂ ପ୍ରାକୃତିକ ସମ୍ପଦର ନ୍ୟାୟପୂର୍ଣ୍ଣ ବ୍ୟବହାର ଥିଲା ବୈଦିକ ସଭ୍ୟତାର ଦୁଇଟି ମୁଖ୍ୟ ନୀତି, ଯାହା ମାନବ ଜୀବନକୁ ନିୟନ୍ତ୍ରଣରେ ରଖିଥିଲା। ଭାରତବର୍ଷର ଶେଷ ହିନ୍ଦୁ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜୁତି ସମୟରେ, ବିଶେଷ କରି ବିଦେଶୀ ଶାସନ କାଳରେ, ପ୍ରାଚୀନ ବୈଦିକ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧ ଦ୍ରୁତଗତିରେ ଅବକ୍ଷୟ ହୋଇ ଚାଲିଲା। ଏଭଳି ସ୍ଥିତିରେ ଆମର ସମଗ୍ର ବିଶ୍ୱ ଦୃଷ୍ଟିଖଣ୍ଡିତ ହେବାରେ ଲାଗିଲା। କମ୍ ହିଁ ଅଧିକ, ଆଜି ଅଧିକ ମଧ୍ୟ କମ୍ ଅଟେ। ସର୍ବେ ଭବନ୍ତୁ ସୁଖୀନ, ଆଜି ଅହମ୍ ଭବନ୍ତୁ ସୁଖୀନ। ବସୁଧୈବ କୁଟୁମ୍ବକମ୍, ଆଜି ଲିଭ୍ ଇନ୍ ରିଲେସନ୍ସିପ୍, ମୁଁ ନୁହେଁ ତୁମେ, ଆଜି ତୁମେ ନୁହେଁ ମୁଁ। ପ୍ରକୃତି କେନ୍ଦ୍ରିକ ଆଜି ଆତ୍ମକେନ୍ଦ୍ରିକ, ଏବଂ ପରିବେଶ ସହ ବନ୍ଧୁତା ଆଜି ପରିବେଶ ସହ ଶତ୍ରୁତାରେ ପରିବର୍ତ୍ତିତ ହୋଇଛି। ସବୁକିଛି ମୋର ଏବଂ ଏହା କେବଳ ମୋ ପାଇଁ, ଏଭଳି ଅନୁଭବ ଆଜି ମଣିଷଙ୍କ ଭିତରେ ଦୃଢ଼ ଭାବରେ ଘର କରି ନେଇଛି। ମୁଁ କାର ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପ୍ରକୃତି ଆମ ଆତ୍ମାର ବିସ୍ତାର। ଏଭଳି ବୈଦିକ ବିଚାର ଆମ ଚିନ୍ତାଧାରାରୁ କ୍ରମଶଃ ଲୁପ୍ତ ପାଇବାକୁ ଯାଉଛି। ପ୍ରାକୃତିକ ପରିବେଶ ସହ ରହିଥିବା ଆମ ନିବିଡ଼ତାକୁ ଆମେ ଅନୁଭବ କରିପାରୁନାହୁଁ। ଆମେ ବ୍ୟକ୍ତିବାଦୀ, ଉପଭୋକ୍ତାବାଦୀ ମାନସିକତାକୁ ଜୀବନର ଲକ୍ଷ୍ୟ କରି ନେଇଛୁ। ଫଳସ୍ୱରୂପ ପ୍ରାକୃତିକ ସମ୍ପଦ ଅତ୍ୟଧିକ ମାତ୍ରାରେ ଶୋଷିତ ହୋଇଚାଲିଛି। ପ୍ରାକୃତିକ ଅବକ୍ଷୟଗୁଡ଼ିକ ପ୍ରଭାବହୀନ ହୋଇଛି। ଜଙ୍ଗଲରେ ମୂଲ୍ୟବାନ ବୃକ୍ଷଲତା, ବିରଳ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଉଛି। ନଦୀ, ହ୍ରଦ ଆଦି ଜଳାଶୟ ଶୁଖିଯାଉଛି। ଏଥିରେ ମଇଳା ଆବର୍ଜନା ଜମା ହେଉଛି। ଅନେକ ସ୍ଥାନରେ ଏଗୁଡ଼ିକ ବିଲୁପ୍ତ ହୋଇଗଲେଣି। ବାୟୁମଣ୍ଡଳ ବହୁମାତ୍ରାରେ ପ୍ରଦୂଷିତ ହେଉଛି। ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ମାନବ ଶରୀର ଜଳ, ଆକାଶ, ବାୟୁ, ଅଗ୍ନି ଓ ପୃଥିବୀ ପରି ପଞ୍ଚତତ୍ତ୍ୱରେ ଗଢ଼ା। ଏହି ପାଞ୍ଚଟି ତତ୍ତ୍ୱ ପୃଥିବୀ ପୃଷ୍ଠାରେ ଜୀବନର ଆଧାର। ଆମେରିକୀୟ ଅନ୍ତରୀକ୍ଷୀୟ ଗବେଷଣା ସଂସ୍ଥା ନାସାର ତଥ୍ୟ ଅନୁଯାୟୀ କୌଣସି ଦ୍ୱିତୀୟ ଗ୍ରହରେ ମାନବ ସଭ୍ୟତାର ଜୀବନ ଧାରଣ ପାଇଁ ଏହି ପାଞ୍ଚଟି ତତ୍ତ୍ୱ ନିହାତି ଜରୁରୀ। ତାହା ହେଲା ଜଳ, ସୂର୍ଯ୍ୟାଲୋକ, ଅମ୍ଳଜାନ, ମଣିଷକୁ ଶୋଇଲା ଭଳିଆ ତାପମାତ୍ରା ଏବଂ ଯବକ୍ଷାରଯାନ। ହେଲେ ଦୁଃଖର କଥା, ଧର୍ମୀୟ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଜୀବନ ପାଇଁ ଆବଶ୍ୟକ ଏସବୁ ତତ୍ତ୍ୱର ବିନାଶ କାର୍ଯ୍ୟକୁ ମନୁଷ୍ୟ ଆଜି ଖୁବ୍ କ୍ଷିପ୍ର ଗତିରେ ଆରମ୍ଭ କରିଦେଇଛି। ପୃଥିବୀରେ ଜୀବନ ଧାରଣ ପାଇଁ ଯେଉଁ ସବୁ ତତ୍ତ୍ୱ ଅନିବାର୍ଯ୍ୟ, ସେସବୁ ମଧ୍ୟରୁ ଅଧିକାଂଶକୁ ଆମେ ନଷ୍ଟ କରିସାରିଛୁ ଅବା ନଷ୍ଟ କରିବା ଦିଗରେ ମାଡ଼ି ଚାଲିଛୁ। ଏହି ପରିପ୍ରେକ୍ଷୀରେ ଆମେ ଯଦି ସମସାମୟିକ ବିପଦପୂର୍ଣ୍ଣ ପରିସ୍ଥିତିରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଚାହିଁବା, ତେବେ ଆମକୁ ଆମ ବୈଦିକ ସଂସ୍କୃତି,
ପରମ୍ପରା ଏବଂ ପ୍ରକୃତି ସହ ରହିଥିବା ସମ୍ପର୍କ ସହିତ ମାନବ ସମାଜର ସୌହାର୍ଦ୍ଦ୍ୟକୁ ପୁନର୍ବାର ଅବସ୍ଥାପିତ କରିବାକୁ ପଡ଼ିବ।

ପ୍ରକୃତିକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ପ୍ରତିବଦ୍ଧତା ଆବଶ୍ୟକ। ଏଥିପାଇଁ ସର୍ବପ୍ରଥମେ ଆମକୁ ଏହା ସ୍ୱୀକାର କରିବାକୁ ହେବ ଯେ ଜୀବନ ଜିଇଁବା ପାଇଁ ବର୍ତ୍ତମାନର ଆମ ବିଚାରଧାରା ଉଚିତ ଏବଂ ନ୍ୟାୟସଙ୍ଗତ ନୁହେଁ। ତତ୍ ସହିତ ଆମକୁ ଏହା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ଆମେ ପ୍ରକୃତି ପ୍ରତି ନିଷ୍ଠୁର ହୋଇପଡ଼ୁଛୁ ଏବଂ ଆମର ଅସୀମ ଲାଳସା ପୂରଣ ପାଇଁ ଆମେ ଜୈବ ବିବିଧତାକୁ କ୍ଷତି ପହଞ୍ଚାଇ ଚାଲିଛୁ। ଆମ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ଭିନ୍ନ ଭିନ୍ନ ପରିବେଶ, ଜଳବାୟୁ ଓ ଭୌଗୋଳିକ ଅବସ୍ଥିତିକୁ ନେଇ ଏକାଧିକ ଜୈବ ବିବିଧତାପୂର୍ଣ୍ଣ ସ୍ଥାନ ରହିଛି। ଭାରତ ସରକାର ଏବଂ ଭିନ୍ନ ଭିନ୍ନ ରାଜ୍ୟ ସରକାର ଏହି ସବୁ ଜୈବ ବିବିଧତାପୂର୍ଣ୍ଣ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଭାବେ ମାନ୍ୟତା ଦେଇଛନ୍ତି। ଏହି କ୍ରମରେ ଓଡ଼ିଶାରେ ହଜାର ହଜାର ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ଭିତରକନିକା ଜାତୀୟ ଉଦ୍ୟାନ ହେଉଛି ଦୁଇଟି ପ୍ରମୁଖ ଜୈବ ବିବିଧତାପୂର୍ଣ୍ଣ ସ୍ଥାନ। ଗନ୍ଧମାର୍ଦ୍ଦନ ପର୍ବତ୍ୟାଞ୍ଚଳକୁ ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ମିଳିଛି। ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଦନ ପର୍ବତର 190 ବର୍ଗ କିଲୋମିଟର ଅଞ୍ଚଳକୁ ଏହି ଜୈବ ବିବିଧତା ଐତିହ୍ୟସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏନେଇ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗନ୍ଧମାର୍ଦ୍ଦନ ପର୍ବତ୍ୟାଞ୍ଚଳ ପ୍ରାୟ 1200 ପ୍ରଜାତିର ଉଦ୍ଭିଦ, 500 ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳେ। ଏଠାରେ ଦେଖାଯାଉଥିବା ଉଦ୍ଭିଦ ମଧ୍ୟରେ ପ୍ରାୟ 500ରୁ ଅଧିକ ଔଷଧୀୟ ବୃକ୍ଷ ରହିଛି। ଏଠାରେ 18 ବିଲୁପ୍ତ ପ୍ରଜାତିର ପ୍ରାଣୀ ମଧ୍ୟ ଦେଖିବାକୁ ମିଳନ୍ତି। ଓଡ଼ିଶା ସରକାର କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ଓ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଅଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଦେଇଥିଲେ। ଓଡ଼ିଶା ରାଜ୍ୟ ଜୈବ ବିବିଧତା କ୍ଷେତ୍ରରେ ସମୃଦ୍ଧ। ଆମ ରାଜ୍ୟରେ 46 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, 473 ପ୍ରକାରର ପକ୍ଷୀ, 110 ପ୍ରକାରର ସରୀସୃପ, 19 ପ୍ରକାରର ଉଭୟଚର ଓ 2720 ପ୍ରକାରର ଉଦ୍ଭିଦ ଦେଖାଯାଇଥାନ୍ତି। ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଥିବା 2 ଜାତୀୟ ଉଦ୍ୟାନ ଓ 14 ଅଭୟାରଣ୍ୟରେ ଶହ ଶହ ପ୍ରକାରର ପଶୁପକ୍ଷୀ ଓ ଉଦ୍ଭିଦ ରହିଛନ୍ତି। ଏହା ବ୍ୟତୀତ ଚିଲିକା ସମେତ ଅନ୍ୟ କେତେକ ବୃହତ୍ ଜଳାଶୟରେ ବିଭିନ୍ନ ସମୟରେ ଶହ ଶହ ପ୍ରଜାତିର ପକ୍ଷୀ ଯିବାଆସିବା କରିଥାନ୍ତି। ଏସବୁ ପଶୁପକ୍ଷୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ମିଳିତ ହୋଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହା ସହିତ ଆମ ରାଜ୍ୟରେ ଥିବା ବଡ଼ରମା, କଲରାପାଟ, କୁଲଡିହା, ଚନ୍ଦକା, ବାଲୁଖଣ୍ଡ, ସାତକୋଶିଆ ଏବଂ ଲଖାରୀ ଭଳି ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁ ସଂରକ୍ଷଣାଳୟରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷରାଜିଗୁଡ଼ିକର ସଂରକ୍ଷଣ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକତା ରହିଛି। ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଅଲବର୍ଟ ସ୍ୱେଜରଙ୍କର ଭାଷାରେ, ବିଶ୍ୱର ସମସ୍ତ ଜୀବଙ୍କ ପାଇଁ ଅନୁକମ୍ପାଶୀଳ ହେବା ହିଁ ମାନବ ଜାତିର ଯଥାର୍ଥ ମାନବିକତା। ମଣିଷଠାରେ ମାନବିକତା ଅକ୍ଷୁର୍ଣ୍ଣ ରହିଲେ ହିଁ ଜୈବ ବିବିଧତା ଯେ ଅକ୍ଷତ ତଥା ଅପରିବର୍ତ୍ତନୀୟ ରହିପାରିବ, ଏହା ନିଃସନ୍ଦେହ।

ଏବଂ ଆମର ଯେଉଁ ରହୁଛି ୱେଷ୍ଟ ମେଟେରିଆଲ ଯେଉଁଟା ୱେଷ୍ଟ ମେଟେରିଆଲ ଏବଂ ପ୍ଲାଷ୍ଟିକ ଅବଶିଷ୍ଟ ବସ୍ତୁ ଓ ପ୍ଲାଷ୍ଟିକକୁ ଜଳିବା ବନ୍ଦ କରିବା। ସେହିଭଳି ଭାବରେ ଆମର ପ୍ରମୁଖ ଦିଗ ମଧ୍ୟରେ ଆସୁଛି ଆମର ଅବଶିଷ୍ଟ ପ୍ରବନ୍ଧନ ସଠିକ୍ ଭାବରେ ବ୍ୟବହାର କରିବାର ଅଛି। ଆମକୁ ଯେଉଁ ଘରେ ଆମର ଅବଶିଷ୍ଟ ରହିଯାଉଛି ତାକୁ ଆମେ ତିନି ପ୍ରକାର ଅଲଗା ଅଲଗା କରିଦେବା, ଯେଉଁଟା ତରଳ ଗୋଟେ କରିବା, ଶୁଷ୍କ ଗୋଟେ କରିବା, ଆଉ ଯେଉଁଟା ବିପଜ୍ଜନକ ଯେଉଁଟା ଅଛି ଗୋଟେ କରିବା। ତ ଆମେ ଏଇଟା ଯେମିତି କହୁଛୁ ଇଂଲିଶରେ ଯଦି କହିବା, ଆମେ ଲିକ୍ୱିଡ୍ ୱେଷ୍ଟକୁ ଅଲଗା କରିବା, ଡ୍ରାଏ ୱେଷ୍ଟକୁ ଅଲଗା କରିବା, ଏବଂ ଯେଉଁଟା ହାଜାର୍ଡ ଅଛି, ଯେଉଁଟା ମାନେ ସପୋଜ୍ ନିଆଁ ଲାଗିବାର ଚାନ୍ସେସ୍ ଅଛି, ତାକୁ ମଧ୍ୟ ଅଲଗା କଲେ ଆମେ ତାକୁ ଅଲଗା କରିସାରିଲା ପରେ ଆମେ ଆମର ଯେଉଁ ମ୍ୟୁନିସିପାଲିଟିରେ ଅଛୁ, ଯଦି ଆମେ ମ୍ୟୁନିସିପାଲିଟିକୁ ଦେଲେ ସେମାନେ ତାକୁ ତା'ର ପୁନଃଚକ୍ରାବଳୀ ପ୍ରୋସେସ୍କୁ ନେଇପାରିବେ। ସେମିତି ଆମେ ଦେଖିବା ଏଇ ଯେଉଁ ଯଦି ଆମ ଘରେ ଯେତିକି ବାହାରୁଛି ତରଳ ଏବଂ ଶୁଷ୍କ, ତାକୁ ଠିକ୍ ଜାଗାରେ ଆମେ ଯଦି ପୁନଃଚକ୍ରାବଳୀ କରିପାରିବା, ତା'ର କମ୍ପୋଷ୍ଟ ବନା ହେଉଛି ଏବଂ ସେ କମ୍ପୋଷ୍ଟକୁ ଆମେ ପୁଣି ଫର୍ଟିଲାଇଜର୍ ହିସାବରେ ଆମେ ଆମର ଯେଉଁ ଚାଷ କରୁଛୁ, କିମ୍ବା ପରିବା ଚାଷ ହେଉ କି ଗଛ ଚାଷ ହେଉ, ଯେଉଁଥିରେ ଆମେ ତାକୁ କମ୍ପୋଷ୍ଟ ୟୁଜ୍ କଲେ ସେଇଟା ମାଟିର ଯେଉଁ ଉର୍ବରତାକୁ ବଢ଼େଇ ପାରିବ। ତତ୍ ସହିତ ଆମର ଏକବାରିଆ ପ୍ଲାଷ୍ଟିକକୁ ମଧ୍ୟ ବନ୍ଦ କରିବାକୁ ପଡ଼ିବ। ଏବଂ ଆମେ ଯେଉଁ ଜଳ ସଞ୍ଚୟ ଯେଉଁ କରୁଛୁ, ଆମେ ଜଳ ସଞ୍ଚୟକୁ କମାଇବାକୁ ପଡ଼ିବ ଏବଂ ଜଳ ପ୍ରଦୂଷଣକୁ ମଧ୍ୟ ରୋକିବାକୁ ପଡ଼ିବ। ଏବଂ ଯେଉଁ ଆମର ଡିଫରେଷ୍ଟ୍ରେସନ ଯେଉଁ ହେଉଛି, ବନ ସୁରକ୍ଷା କରିବାକୁ ପଡ଼ିବ ଏବଂ ଗଛକୁ ବି ମଧ୍ୟ ଲଗାଇବାକୁ ପଡ଼ିବ ଏବଂ ଶସ୍ତାୟୀ ଜୀବନଶୈଳୀ ଅନୁସରଣ କରିବାକୁ ପଡ଼ିବ। ତା ସହିତ ପରିବେଶ ସଚେତନତା ଯେଉଁ ହେଉଛି ସେଇଟାକୁ ବି ମଧ୍ୟ ଆମକୁ ବଢ଼ାଇବାକୁ ପଡ଼ିବ। ଏହିସବୁ ଦିଗକୁ ଯଦି ଆମେ ଧ୍ୟାନ ଦେବା, ଆମେ ଏକ ପ୍ରଦୂଷଣ ମୁକ୍ତ, ସ୍ୱସ୍ଥ ଏବଂ ଆନନ୍ଦମୟ ପୃଥିବୀ ଗଢ଼ିପାରିବା। ଧନ୍ୟବାଦ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜିର ବିଷୟ ରହିଥିଲା ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଏ ନେଇ ଆଲୋଚନା କରିଥିଲେ ସମ୍ବାଦ ସବ୍ ଏଡିଟର ଅଶୋକ କୁମାର ପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:58। ଅଂଶୁଘାତ ସତର୍କତା ଲକ୍ଷଣ ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇବା, ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ଏନେଇ ସତର୍କତା ଦିନ 11-3 ମଧ୍ୟରେ ଖରା ତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଇଁ ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାର ପ୍ରତିକାର ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି ଲୁଣ ସର୍ବତ ବା ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡ ଧୋଇଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8 ହେବାକୁ ଯାଉଛି। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଏବଂ 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଲକ୍ଷ୍ମୀକାନ୍ତ ପାଲିତ୍ଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଲିପିକା ମହାନ୍ତିଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ସଫିକ ଅହମ୍ମଦ ସିଦ୍ଦିକୀ।

0: ଶ୍ରୋତାମାନେ ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45। ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି ଗୋବର୍ଦ୍ଧନ ହାହା ଏବଂ ସାଥୀ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
1: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓ କି, ଅନକହି ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ OTT ପ୍ଲାଟଫର୍ମ ୱେଭ୍ସ ପର। ଇସ୍କେ ଅଲାୱା ଆକାଶବାଣୀ ଔର ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଔର ପ୍ରସାର ଭାରତୀ କେ ଆପ୍ ନ୍ୟୁଜ୍ ଅନ୍ ଏୟାର ଔର OTT ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଂ କେ ମାଧ୍ୟମ ସେ ଭି। ତୋ ୟାଦ ରଖେ ରବିବାର 31 ମଈ ସୁବହ 11 ବଜେ ମନ୍ କି ବାତ୍।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ କ୍ରମରେ ଶୁଣିଲେ କିଷାନ ଗୀତ ପରିବେଷଣ କରିଥିଲେ ଗୋବର୍ଦ୍ଧନ ହାହା ଏବଂ ସାଥୀ ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 9:00 ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10ଟା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପ୍ରଥମ ଗୀତଟି ଶୁଣିବା ଜବ୍ ୱି ମେଟ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସାନ। ଗୀତ ରଚନା କରିଛନ୍ତି ଇରଶାଦ କମିଲ, ସଙ୍ଗୀତ ସଂଯୋଜନା କରିଛନ୍ତି ପ୍ରୀତମ।

ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକେନ୍ଦ୍ରକୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ହମ୍ ହୋ ଗଏ ଆପକେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ନଦୀମ ଶ୍ରବଣ।

0: ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ସପ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
1: କଣ ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ହମ୍ ଆପକେ ହେଁ କୌନ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲାସୁବ୍ରମଣ୍ୟମ, ଉଦିତ ନାରାୟଣ ଏବଂ ଶୈଳେନ୍ଦ୍ର। ଗୀତ ରଚନା କରିଛନ୍ତି ରଣବିନ୍ଦର ରାୱଲ, ସଙ୍ଗୀତ ସଂଯୋଜନା କରିଛନ୍ତି ରାମ ଲକ୍ଷ୍ମଣ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ ଫ୍ୟୁଚର।
4: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ଜୁଡ଼ୱା କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଏବଂ ନିତିନ ପାଇକର ଗୀତ ରଚନା ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟି ଶୁଣୁଥିଲେ ଜୁଡ଼ୱା କଥାଚିତ୍ରରୁ। ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ହମ୍ ସାଥ ସାଥ ହେଁ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି, ଅନୁରାଧା ପଡ଼ୱାଲ, କୁମାର ସାନୁ ଏବଂ

0: ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲି ସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 ସେକ୍ଟର 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
4: শ্রোতাবন্ধু ট্যুন করছেন 102.6 এফএম আকাশবাণী রাউরকেলা কেন্দ্র, শুনছেন হিন্দি কথাচিত্র গীত কার্যক্রম সিনে সঙ্গীত। পরবর্তী গীতটি শুনিবা কভি খুশি কভি গম কথাচিত্রর, যেউঁথে কণ্ঠশিল্পী সোনু নিগম, অলকা ইয়াগ্নিক। গীত রচনা করেছেন অনিল পাণ্ডে, সঙ্গীত সংযোজনা করেছেন সুদেশ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଜିତ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲଗା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 11। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12। ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗ। କ୍ରମରେ ଶୁଣିବା 1288 ଭାଗ।

ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି, ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱରୁ ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି, ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ପ୍ରତି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି, ଚୀନ୍ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା

ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗ ଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136 ବୃଦ୍ଧି ପାଇଛି। ଦେଶର

0: 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012ରେ ମଧ୍ୟ ଦୁଇଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 wicketରେ ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିୟନ୍ସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ପ୍ରତିଯୋଗିତା ଆସନ୍ତା 25 June 6 ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବି'ରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ତାରିଖରେ ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳ। ଗ୍ରୁପ୍ ଏ'ରେ ନେପାଳ ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ଅତ୍ୟଧିକ ଗରମ ପରିସ୍ଥିତି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରୁଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦି ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to hold talks with his Italian counterpart Giorgia Meloni in Rome in a short while from now to boost economic cooperation. Prime Minister Modi and Giorgia Meloni outlined roadmap for India-Italy strategic partnership, highlight several economic initiatives in a joint article. DRDO completes trials of drone-launched unmanned precision-guided missile. Defence Minister terms it a strategic milestone. Supreme Court rejects petition challenging centre's decision to undertake caste enumeration. Severe heatwave grips north and central India. Temperature breaches 44 degree mark at several places. And in IPL cricket, host Kolkata Knight Riders to take on Mumbai Indians at Eden Gardens. And now the news in detail. Prime Minister Narendra Modi will hold talks with his Italian counterpart Giorgia Meloni in Rome in a short while from now to discuss ways to boost India-Italy cooperation. With a focus on strengthening India-Italy relations, major pacts may be announced later in the day. Both leaders will exchange perspectives on a wide range of subjects. A series of programs will be held in Rome to mark the importance of bilateral relations between the two countries. PM Modi's visit will also focus specially on the India-Middle East-Europe Economic Corridor, or IMEC. The Joint Strategic Action Plan 2025 to 2029 will also be reviewed during the meeting. In a social media post before the talks, Prime Minister Modi expressed hope that the talks will focus on strengthening India-Italy relations. Mr. Modi said that upon landing in Rome, he had the opportunity to meet Prime Minister Meloni over dinner, followed by a visit to the iconic Colosseum. He said both leaders exchanged perspectives on a wide range of subjects. The Prime Minister added that today's talks will continue the conversation on boosting India-Italy friendship. Prime Minister will be visiting the headquarters of the Food and Agriculture Organization, strengthening India's commitment to multilateralism as well as global food security. India-Italy ties have expanded with unprecedented momentum in recent years and have now reached a decisive stage. In a joint article written by Prime Minister Narendra Modi and his Italian counterpart Giorgia Meloni, the two leaders highlighted that relations between the two countries have evolved from a cordial friendship into a special strategic partnership rooted in the values of freedom, democracy, and a shared vision for the future. The leaders noted that at a time when the global

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ତିନୋଟି ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲି, ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲ୍ଲୀ ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ ଏକ ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ସି ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବା ବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମାଝିଗୌରୀ ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ରୀନା ମହାପାତ୍ରଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ବୀରକିଶୋର ନାୟକ ରଚନାରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅଶୋକ ପଟ୍ଟନାୟକଙ୍କ ରଚନାରୁ ରୀନା ମହାପାତ୍ରଙ୍କ କଣ୍ଠରେ।

ରୀନା ମହାପାତ୍ରଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ଅଶୋକ ପଟ୍ଟନାୟକଙ୍କ ରଚନା। ଶ୍ରୋତାବନ୍ଧୁ, ଏଥି ସହିତ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 400ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ପତ୍ନୀ ଜାମ୍ବବତୀଙ୍କ ସହିତ ଉପସ୍ଥିତ ହୋଇ ଦ୍ୱାରକାବାସୀଙ୍କୁ ଆନନ୍ଦିତ କରିଛନ୍ତି ଏବଂ ସତ୍ରାଜିତକୁ ଡାକି ମଣି ପ୍ରତ୍ୟର୍ପଣ କରିଛନ୍ତି। ସେ ତାଙ୍କୁ ନିଜର କନ୍ୟା ସତ୍ୟଭାମକୁ ପ୍ରଦାନ କରି ଲଜ୍ଜାରୁ ରକ୍ଷା ପାଇଛି। ଏବେ ହସ୍ତିନାରୁ ଦୂତ ଆସିଛି, ଯତୁଗୃହରେ କୁନ୍ତୀ ସହିତ ପାଣ୍ଡବେ ମରିଛନ୍ତି ବୋଲି ଜଣାଇଛି। ରାମକୃଷ୍ଣ ଯାଇଛନ୍ତି ହସ୍ତିନା। ଇତ୍ୟବସରେ ସତ୍ୟଧନ୍ୱା ଶକ୍ରାଜିତକୁ ମାରି ମଣି ଅପହରଣ କରିଛନ୍ତି। କୃଷ୍ଣ ମଣିଟିକୁ ପୁନରୁଦ୍ଧାର କରିବାକୁ ଆସିଛନ୍ତି।

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 400ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିବେ ଶିକ୍ଷୟତ୍ରୀ ମୀନାକ୍ଷୀ ପାଢ଼ୀ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନରେ ଅଛନ୍ତି ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: ଆସନ୍ତୁ, ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ ସେଣ୍ଟର, ସପ୍ ନମ୍ବର S14, NEC ମାର୍କେଟ, କୋଏଲ ନଗର, ରାଉରକେଲା।
2: ମୋବାଇଲ ଚାର୍ଜ କରିବାର ଥିଲା,
3: ନିଜର ଅକଲ ଚାର୍ଜ କର।
2: ଏମିତି ପବ୍ଲିକ ପୋର୍ଟ ରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
3: ଦେଖିଲୁ
2: ବାପା, ମୁଁ ପେ କରୁଛି, ନୋ ସିଗନାଲ। ଏବେ କଣ କରିବ, ଫ୍ରି ୱାଇଫାଇ ଅଛି ନା।
3: ବୋକା ସୁଧୁରି ଯା।
2: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ, ମାନେ ଫ୍ରଡ୍ କୁ କର ବାଏ ବାଏ। RBI କହେ
4: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
5: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲି ସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29, Sector 1, ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
2: पापा देखो,
3: हरि बंदे भाई,
2: देखो वाह, मोर फेवरेट कलर।
6: सब बेले शॉपिंग,
2: आई नो मा, खर्च करिबार बयस एटा, राइट,
7: सेविंग करिबार भी बयस एटा।
8: आई नो बापा, सेव करो, उचित जगह रे निवेश करो, मूलधन ऊपर सुध मिलिबो, जहां को पूर्ण थरे विनियोग करले सुध मिल चालीथिबो।
9: आई नो ना।
8: RBI कहे
4: कर सटीक आरंभ, हुआ फाइनेंशियली स्मार्ट।

ବେଟି ବଚାଓ ବେଟି ପଢ଼ାଓ ଯୋଜନାଟି ଅନ୍ୟତମ। ତେବେ ଏହି ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଏବଂ କେବେଠାରୁ କାର୍ଯ୍ୟକାରୀ କରାଯାଇଛି ଓ ଏହି ଯୋଜନାର ଲକ୍ଷ୍ୟ କ'ଣ ସେ ସମ୍ବନ୍ଧରେ ଅନେକ କିଛି କଥା ଜାଣିବା ଆଜିର ଆମର ଅତିଥିଙ୍କ ଠାରୁ। ଆଜି ଆମ ଗହଣରେ ଅଛନ୍ତି ଆମର ଆଜିର ଅତିଥି ଶ୍ରୀମତୀ ମୀନାକ୍ଷୀ ପାଢ଼ୀ, ଯିଏକି ଶିକ୍ଷୟତ୍ରୀ ରୂପେ କାର୍ଯ୍ୟରତ। ଆସନ୍ତୁ ଜାଣିବା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଅନେକ କିଛି କଥା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୋର ନମସ୍କାର। ଆଜିର କାର୍ଯ୍ୟକ୍ରମର ବିଷୟ ବେଟି ବଚାଅ ବେଟି ପଢ଼ାଅ। ତେବେ ବେଟି ବଚାଅ ବେଟି ପଢ଼ାଅ ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ବିପ୍ଳବର ଅନ୍ତସ୍ୱର। ଯେଉଁଠି ବିପ୍ଳବ ଏବଂ ବିଦ୍ରୋହର ସ୍ୱର ତୀକ୍ଷ୍ଣ ହୁଏ ସେଠି ଉନ୍ନତି ଅବଶ୍ୟ ପାବି। ଯୁଗେ ଯୁଗେ ବେଦ ପୁରାଣର ମହନୀୟ ଓ ମାଟି ଭାରତବର୍ଷ ମାତୃଶକ୍ତିକୁ ନିରାଜନ କରିଆସିଛି। ଏଠି ଯେଉଁ ଜାତି ମାଟିକୁ ପିତୁଳା କରି ବନ୍ଦନା କରେ, ପୁଣି ସେହି ଜାତି ଦେହଧାରୀ ନାରୀ ଜାତିକୁ ଅସମ୍ମାନ ଆଉ ତିରସ୍କାର କରିବାକୁ ମଧ୍ୟ ପଛାଏ ନାହିଁ, ଯାହା ବିଡ଼ମ୍ବନା ବୋଲି କୁହାଯାଇପାରେ। ସୂକ୍ଷ୍ମରୁ ବୃହତ୍ତର ଏବଂ ବିରାଟକାୟ ଭବିଷ୍ୟତର ସନ୍ଧାନ ମିଳେ। ଯେମିତି ସୂକ୍ଷ୍ମ ବୀଜରୁ ବୃକ୍ଷର ଉତ୍ପତ୍ତି ହୋଇଥାଏ, ଠିକ୍ ସେମିତି ମାତୃଗର୍ଭରେ ବଢ଼ୁଥିବା ଅଜଣା ଭ୍ରୂଣଟିଏ ମଧ୍ୟ ଭବିଷ୍ୟତର ସୁନାଗରିକଟିଏ ନ ହୋଇ ରହିପାରିବ ବୋଲି କିଏ କହିପାରିବ। ଆଧୁନିକ ବିଜ୍ଞାନ ଯୁଗରେ ତାର ଉପଯୋଗ ଆମ ପାଇଁ ବରଦାନ ସଦୃଶ, ମାତ୍ର କେତେକ କ୍ଷେତ୍ରରେ ଅଭିଶାପ ପରି ଗ୍ରାସ କରି ଚାଲିଛି। ଯେପରି ସୋନୋଗ୍ରାଫି ଏବଂ ଅଲ୍ଟ୍ରାସାଉଣ୍ଡ ଦ୍ୱାରା ମାତୃଗର୍ଭରେ ବଢ଼ୁଥିବା ଲିଙ୍ଗକୁ ଚିହ୍ନଟ କରିପାରୁଛନ୍ତି, ଯଦି କନ୍ୟା ଭ୍ରୂଣଟିଏ ଥାଏ ତେବେ ତାକୁ ନଷ୍ଟ କରି ଦିଆଯାଉଛି। ବିଭିନ୍ନ ସ୍ଥାନରେ ଏହି ଘଟଣା ଘଟୁଛି, ଏହା ଅନୈତିକ ଅସାମାଜିକ କାର୍ଯ୍ୟ ଅଟେ। ମାନବିକତା ଦୃଷ୍ଟିରୁ ବିଚାର କଲେ ଦେଖାଯିବ ବା ଜଣାଯିବ ଏହା ଏକ କୁସଂସ୍କାର ଓ ବିଧର୍ମ କାର୍ଯ୍ୟ ବୋଲି। ଦିନକୁ ଦିନ କନ୍ୟା ଭ୍ରୂଣର ହତ୍ୟା ବଢ଼ୁଥିବାରୁ ଭାରତ ସରକାର ଏକ ଆଇନ ଓ ଯୋଜନା ପ୍ରସ୍ତୁତ କରିଛନ୍ତି, ଏକଥା ଆମେ ସମସ୍ତେ ଜାଣୁ। ବେଟି ବଚାଅ ବେଟି ପଢ଼ାଅ ଏହି ଅଭିଯାନର ଆରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 22 ଜାନୁଆରୀ 2015 ପାନିପତ ହରିୟାଣାଠାରେ ହୋଇଥିଲା। ସୁଦୂର ପ୍ରସାରୀ ଐତିହାସିକ ଯୋଜନା ବେଟି ବଚାଅ ବେଟି ପଢ଼ାଅ ଯୋଜନାଟି ଭ୍ରୂଣ ହତ୍ୟାକୁ ଅଧିକାଂଶରେ ରୋକିବାରେ ସାହାଯ୍ୟ କରିଛି ଏବଂ ମହିଳା ସଶକ୍ତିକରଣର ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ ମିଳିତ କରିପାରିଛି। ଏହି ଯୋଜନାଟି କେନ୍ଦ୍ର ଭାରତ ସରକାରଙ୍କ ଅଧୀନସ୍ଥ 3ଟି ମନ୍ତ୍ରାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ସେହି ବିଭାଗ ଗୁଡ଼ିକ ହେଲା ଯଥା ମହିଳା ଓ ଶିଶୁ ବିଭାଗ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥା ମାନବ ସଂଶୋଧନ ମନ୍ତ୍ରାଳୟ। ଏହି ଯୋଜନାଟିର ମୁଖ୍ୟ କଥା ହେଲା ପ୍ରଥମ ଚରଣରେ PCPNDT ଆକ୍ଟ, ଯାହା 1994 ଭାରତରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ପାଇଁ ଅଧିନିୟମଟି ପ୍ରଣୟନ କରାଯାଇଥିଲା, ଯଥା ଯାହା ପ୍ରସବ ପୂର୍ବରୁ ଅଲ୍ଟ୍ରାସାଉଣ୍ଡର ଦୁରୁପଯୋଗକୁ ରୋକିବା ପାଇଁ ଏହି ନିୟମଟିକୁ ଅନ୍ତର୍ଭୁକ୍ତ କରାଗଲା। ଏହି ନିୟମକୁ ଉଲ୍ଲଙ୍ଘନ କଲେ ଜେଲ୍ ଏବଂ ଜରିମାନାର ସଜା ରଖାଗଲା। ଭାରତର କିଛି ସମୁଦାୟ ପୁଅ ଓ ଝିଅ ମଧ୍ୟରେ ପୁତ୍ର ସନ୍ତାନକୁ ଅଧିକ ମାନ୍ୟତା ଦେଉଥିବାରୁ ଗର୍ଭପାତର ଘଟଣା ବଢ଼ି ଚାଲିଲା, ଯାହାଫଳରେ ଦେଶରେ କ୍ରମାଗତ ଭାବରେ କନ୍ୟା ସନ୍ତାନର ସଂଖ୍ୟା କମିଗଲା। ସଂକ୍ଷେପରେ କହିବାକୁ ଗଲେ PCPNDT ଆକ୍ଟଟି ଲିଙ୍ଗ ଚୟନ ଏବଂ ଭ୍ରୂଣ ହତ୍ୟା ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଆଇନ, ଯାହାକି ଲିଙ୍ଗାନୁପାତକୁ ସନ୍ତୁଳିତ କରି ରଖିବାରେ କିଛି ମାତ୍ରାରେ ସାହାଯ୍ୟ କରିଥିଲା। ଦେଶବ୍ୟାପୀ ଜାଗୃତି କରିବା ଏବଂ ପ୍ରଚାର ପ୍ରସାର କରିବା ତଥା 100 ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଏହାର କାର୍ଯ୍ୟ କରିବା, ସରଳ ଭାବରେ କହିବାକୁ ଗଲେ ଲୋକଙ୍କୁ ପ୍ରଶିକ୍ଷଣ ଦେଇ ବିଭିନ୍ନ ସ୍କୁଲ କଲେଜ ସାହି ଗଳି ବିଭିନ୍ନ ସ୍ଥାନରେ ସାମୂହିକ ଭାବରେ ଲୋକଙ୍କୁ ଠିକ୍ ସ୍ଥାନରେ ଏକତ୍ରିତ କରି ବିଭିନ୍ନ କଥା ସଙ୍ଗୀତ ନାଟକ ଓ ଯଥା ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କର ଚିନ୍ତାକୁ ବଦଳାଇବା ପାଇଁ ଚେଷ୍ଟା କରିବା। ଏହି ଯୋଜନାଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା ପକ୍ଷପାତି ଲିଙ୍ଗ ଚୟନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା, କନ୍ୟାର ସୁରକ୍ଷା ଦେବା ଏବଂ କନ୍ୟାର ଶିକ୍ଷାକୁ ସୁନିଶ୍ଚିତ କରିବା, ତାର ଶିକ୍ଷାକୁ ଅଗ୍ରାଧିକାର ଦେବା, ଏକ ସାମାଜିକ ଆନ୍ଦୋଳନ ଭାବରେ ଜାଗୃତି ଆଣିବା ଓ ଏହି ପ୍ରକ୍ରିୟା ସାର୍ବଜନୀନ କରିବା, ସମାଜର ସାମାଜିକ ପରିବର୍ତ୍ତନରେ ମହତ୍ତ୍ୱପୂର୍ଣ୍ଣ ସ୍ରୋତରେ ଏହାକୁ ସ୍ଥାନ ଦେବା। ଏଥିପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନ, ମହିଳା ଓ ଯୁବକ ଗୋଷ୍ଠୀ, କ୍ଲବ ଏବଂ ସଚେତନ ନାଗରିକ ସହ ସହଭାଗୀ ହୋଇ ପଞ୍ଚାୟତ ରାଜ୍ୟ ସଂଜ୍ଞାଗୁଡ଼ିକ ସହ ଜଡ଼ିତ ତଥା କାର୍ଯ୍ୟ କରିବାକୁ ପ୍ରେରିତ କରି ସମାଜର ପରିବର୍ତ୍ତନରେ ସହାୟକ ହେବା। ପୁରୁଷ ପରି ନାରୀ ମଧ୍ୟ ସମାଜରେ ବଞ୍ଚିବାର ଅଧିକାର ରହିଛି। ଝିଅକୁ ପଢ଼ିବାକୁ ଦିଅ, ଝିଅକୁ ବଢ଼ିବାକୁ ଦିଅ, ସେହି ଝିଅ ସମାଜରେ ନିଜ ଯୋଗଦାନ ଦେଇପାରିବ। ଏହା ଏକ ଆହ୍ୱାନ ସମାଜର ପ୍ରତ୍ୟେକ ବର୍ଗ ପାଇଁ। ଏହା କେବଳ ପୁରୁଷ କିମ୍ବା ନାରୀର କଥା ନୁହେଁ, ଏହା ପରିବାର ଆଉ ସମାଜର ପରିବର୍ତ୍ତନର କଥା। ନଚେତ ନିକଟ ଭବିଷ୍ୟତରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରଥମତଃ ଏହି ଯୋଜନା ଦ୍ୱାରା ଝିଅ ଶିକ୍ଷିତ କରିବା ଏବଂ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବା। ଦ୍ୱିତୀୟ, କନ୍ୟାକୁ ସମାଜର ସବୁ ପ୍ରକାର ଶୋଷଣ ମୁକ୍ତ ରଖିବା ଏବଂ ବେଟି ବଚାଅ ବେଟି ପଢ଼ାଅ ଯୋଜନାଟି ଭ୍ରୂଣ ହତ୍ୟାର ମାନସିକତାକୁ ସମାପ୍ତ କରିବା। ବେଟି ବଚାଅର ମାନେ ହେଉଛି ଝିଅକୁ ରକ୍ଷା କରିବା। ଏହି ସବୁ ଉଦ୍ଦେଶ୍ୟ କେବଳ ମହିଳାଙ୍କୁ ଜାଗ୍ରତ କରିବା ଏବଂ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା।
ବେଳେ ବେଳେ ଭାରି ଦୁଃଖ ଲାଗେ। ଆମେ ଏକବିଂଶ ଶତାବ୍ଦୀରେ ପ୍ରଗତିର ଶୀର୍ଷକୁ ଛୁଇଁବାକୁ ବସିଛେ, ତଥାପି ଏଥିରେ ବେଟି ବଚାଓ ଓ ବେଟି ପଢ଼ାଓର ନାରା ଦେଉଛନ୍ତି କଣ ପାଇଁ? ଏ ଗୋଟିଏ ବିରାଟ ପ୍ରଶ୍ନ। ଆଜିର ଏ ସମାଜ ଆଧୁନିକ ଆଡ଼େ ମୁହାଉଛି, ତଥାପି ସଂସାରରେ ନାରୀ ଓ ପୁରୁଷର ଭେଦଭାବ କ୍ଷେତ୍ରରେ ଆଜି ବି ଅଜ୍ଞାନ ହୋଇ ଏହି ଯୋଜନା ଉତ୍ପତ୍ତି ହୋଇନଥାନ୍ତା। ଯେଉଁ ଦେଶରେ ନାରୀ ଲକ୍ଷ୍ମୀ ସରସ୍ୱତୀ ଦୁର୍ଗା ରୂପେ ପୂଜିତା, ସେହି ଦେଶର ଚିନ୍ତାଧାରା ଏତେ ବଦଳିଗଲା କିପରି? ଯେଉଁ ସମାଜ ନାରୀକୁ ସମ୍ମାନ ଦେଇପାରେ ନା, ସେ ସମାଜ କେବେ ସୁଦୃଢ଼ ନୁହେଁ। କାରଣ କଥାରେ ଅଛି, ଗୋଟିଏ ପୁରୁଷ ଶିକ୍ଷା ଗ୍ରହଣ କଲେ ଗୋଟିଏ ବ୍ୟକ୍ତି ଶିକ୍ଷିତ ହୋଇଥାଏ, ମାତ୍ର ଗୋଟିଏ ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ। ତେଣୁ ନାରୀ ମେରୁଦଣ୍ଡ ଦେଶର ସମୃଦ୍ଧିରେ। ଦେଶର ଭବିଷ୍ୟତକୁ କୁସଂସ୍କାର, ଅଶିକ୍ଷା ଓ ଅଜ୍ଞତା ଫଳରେ ନାରୀ ଜାତିକୁ ଦୁର୍ବଳ କରାଯାଏ, ତେବେ ସମାଜ ଏବଂ ଦେଶର ଉନ୍ନତିର ଗତିପଥ ସମ୍ପୂର୍ଣ୍ଣ ଅକ୍ଷମ ରହିବ। ସମାଜର ପ୍ରଗତି ଏବଂ ସମୃଦ୍ଧି ଲାଗି ନାରୀ ଶିକ୍ଷା ଆବଶ୍ୟକ ରହିଛି। ନାରୀ ହିଁ ଜନନୀ, ନାରୀ ହିଁ ନାଗରିକର ଜନ୍ମଯାତ୍ରୀ। ନାରୀଠାରୁ 5 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଟି ମାତୃକୂଳରେ ପାଳିତ ହୁଏ। ଏହି ସମୟରେ ଜନନୀର ଶିକ୍ଷା ଓ ପ୍ରଭାବ ଶିଶୁ ମନରେ ଗଭୀର ପ୍ରଭାବ ପକାଇଥାଏ। ଏଣୁ ବୁଝିବାକୁ ପଡ଼ିବ ଯେ କନ୍ୟା ହେଉ ବା ନାରୀ ଯଦି ଅଶିକ୍ଷିତ ରହେ, ତେବେ ସେମାନେ ନିଜ ସନ୍ତାନକୁ ଉପଯୁକ୍ତ ଶିକ୍ଷା ଦେଇପାରିବେ ନାହିଁ, ଯାହାଫଳରେ ଆଗାମୀ ଭବିଷ୍ୟତରେ ଦେଶର ଉତ୍ତମ ନାଗରିକ ସୃଷ୍ଟି କରିବା ଅସମ୍ଭବ ହୋଇପଡ଼ିବ। ପରିବାରରେ ଅନେକ ଦୃଷ୍ଟାନ୍ତ ରହିଛି। ଅଶିକ୍ଷିତ ନାରୀ ରହିଲେ ସେମାନେ ପୁରୁଷମାନଙ୍କୁ ପ୍ରଣୟିନୀ ରୂପେ ଭୁଲ ପରାମର୍ଶ ଦେଇ ଅନ୍ୟାୟ କର୍ମରେ ନିୟୋଜିତ କରିବେ, ଏକାନ୍ତବର୍ତ୍ତୀ ପରିବାରକୁ ଖଣ୍ଡ ଖଣ୍ଡ ହୋଇଯିବାର କାରଣ ସାଜୁଛନ୍ତି। ପରିବାରକୁ ସମୁଦ୍ଧ କରିବାରେ ନାରୀ ଶିକ୍ଷିତ ଏବଂ ଜ୍ଞାନୀ ରହିବା ଆବଶ୍ୟକତାଠୁ ଅସ୍ୱୀକାର କରିହେବ ନାହିଁ। ନାରୀ ହେଉଛି ଗୃହସ୍ଥଳୀର କେନ୍ଦ୍ରବିନ୍ଦୁ, ନାରୀର ସହଯୋଗ ସର୍ବଦା ଉଚିତ। ଏଣୁ ନାରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷାର ବ୍ୟବସ୍ଥା କରାଯିବା ଆବଶ୍ୟକ ରହିଛି। ଅନେକ କ୍ଷେତ୍ରରେ ଦେଖାଯାଇଛି, ଓଡ଼ିଶା ହେଉ ଅବା ଭାରତର ଯେକୌଣସି ରାଜ୍ୟ ହେଉ ନା କାହିଁକି, ନାରୀ ସବୁଥିରେ ଅଗ୍ରଣୀ। ସାହିତ୍ୟ, କଳା, ବିଜ୍ଞାନ, ସଙ୍ଗୀତ, ନୃତ୍ୟ ସବୁ କ୍ଷେତ୍ରରେ ତାର ଉପଯୁକ୍ତ ଅବଦାନ ରହିଛି। ତା ଛଡ଼ା ଡାକ୍ତର, ଇଞ୍ଜିନିୟର, ପାଇଲଟ ସବୁ କ୍ଷେତ୍ରରେ ନିଜର ଦକ୍ଷତା ସ୍ଥାପିତ କରି ଦେଶରେ ପ୍ରଗତିର ନିଜର ଯୋଗଦାନ ଦେଇପାରିଛି। ନାରୀକୁ ଏତେ ବାଟ ଆଣିବା ପାଇଁ ଅନେକ ମହାପୁରୁଷଙ୍କ ହାତ ରହିଛି। ଯଦି ଆମେ ଓଡ଼ିଶାକୁ ଦେଖିବା, ତେବେ ନାରୀ ଶିକ୍ଷାର ପ୍ରଚଳନ ବ୍ୟାସକବି ଫକୀରମୋହନ ସେନାପତି ବାଲେଶ୍ୱରଠାରେ ଉଦ୍ୟମ ଆରମ୍ଭ କରିଥିଲେ, କିନ୍ତୁ ତତ୍କାଳୀନ ରକ୍ଷଣଶୀଳ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର ଫଳରେ ତାଙ୍କର ଉଦ୍ୟମ ବ୍ୟର୍ଥ ହୋଇଥିଲା। ଏହାପରେ ପରେ ରାଜା ବୈକୁଣ୍ଠନାଥ ଦେବଙ୍କ ପୌତ୍ର ଏବଂ ଏହାପରେ ଖ୍ରୀଷ୍ଟିଆନ ମିଶନାରୀମାନେ ଉତ୍କଳରେ ନାରୀ ଶିକ୍ଷା ପ୍ରତିଷ୍ଠା ପାଇଁ ପ୍ରଚାର ପ୍ରସାର ଉଦ୍ୟମ ରଖିଥିଲେ, ଏବଂ ପରେ ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମଧ୍ୟ ଉଦ୍ୟମ ଅବିସ୍ମରଣୀୟ। ମହାନ ପୁଣି ବିଦ୍ୱାନ ବିଦ୍ୱେଷୀ ଲେଖକଙ୍କ ପ୍ରଚେଷ୍ଟାରେ ଧୀରେ ଧୀରେ ନାରୀ ଶିକ୍ଷା ପ୍ରଚାର ଘଟିଲା, କିନ୍ତୁ ଏହା ସତ୍ତ୍ୱେ ଇତିହାସକୁ ଯଦି ମନ୍ଥନ କରାଯାଏ, ସେଥିରେ ଜଣାଯାଏ ଭାରତ ଜ୍ଞାନ ବିଜ୍ଞାନର ଆଦିପୀଠ। ଭାରତ ଯୁଗେ ଯୁଗେ ଜ୍ଞାନ ଲୋକରେ ବିଶ୍ୱକୁ ଉଦ୍ଭାସିତ କରିଛି। ପ୍ରାଚୀନ ଯୁଗରେ ନାରୀ ଶିକ୍ଷା ଆଦର୍ଶ ଚରିତ୍ର ଗଠନ, ଜ୍ଞାନାର୍ଜନ, ନୈତିକତା ଓ ଆଧ୍ୟାତ୍ମିକରେ ପର୍ଯ୍ୟବେସିତ ଥିଲେ। ବୈଦିକ ଯୁଗରେ ନାରୀମାନେ ଶିକ୍ଷା ଲାଭରୁ ବଞ୍ଚିତ ନଥିଲେ, ସେମାନେ ବ୍ରହ୍ମଚାରିଣୀ ରୂପେ ଗୁରୁଗୃହରେ ରହି ବିଦ୍ୟା ଶିକ୍ଷା ଲାଭ କରୁଥିଲେ। ଏକଥା ରାମାୟଣ ଓ ମହାଭାରତର ଆଦି ଗ୍ରନ୍ଥରୁ ଜଣାଯାଇଥାଏ। ବେଦ ପୁରାଣ ଯୁଗରେ ନାରୀମାନେ ଜ୍ଞାନିନୀ ଏବଂ ତତ୍ତ୍ୱଦର୍ଶିନୀ ରୂପେ ଅତି ଲାଭ କରିଥିଲେ। ବେଦ ମନ୍ତ୍ର ରଚନାରେ ଗାର୍ଗୀ, ମୈତ୍ରେୟୀ, ଲୋପାମୁଦ୍ରା, ଯଶସ୍ୱିନୀ ହୋଇଥିଲେ। ଧୀରେ ଧୀରେ ଇତିହାସର ବିବର୍ତ୍ତକ କାଳଚକ୍ରରେ ମଧ୍ୟଯୁଗରେ ନାରୀ ଶିକ୍ଷା ଅବହେଳିତ ହେଲେ। ମୁସଲମାନ ଓ ମୋଗଲ ପ୍ରଭୃତି ବୈଦେଶିକ ଶାସନ ଭାରତର ପ୍ରାଚୀନ ଶିକ୍ଷା ପଦ୍ଧତି ଉପରେ କୁଠାରଘାତ କଲା। ଚାରିକାନ୍ତ ଭିତରେ ନାରୀ ଆବଦ୍ଧ ହୋଇ ରହିଗଲା। କୁସଂସ୍କାର ଓ ରକ୍ଷଣଶୀଳ ମନୋବୃତ୍ତି ହେତୁ ବାଳିକାମାନେ ଶିକ୍ଷାଠାରୁ ବଞ୍ଚିତ ହୋଇ ରହିଗଲେ। ଯଶସ୍ୱୀ ଶ୍ରେଷ୍ଠ ଫକୀରମୋହନ ସେନାପତିଙ୍କ ପ୍ରଥମ ଗଳ୍ପ ରେବତୀ ତତ୍କାଳୀନ ସମାଜର ଚରିତ୍ର ଚିତ୍ରଣ ବାସ୍ତବିକତା ପ୍ରଦାନ କରିଥାଏ। ନିଶକଞ୍ଚରେ କୁହାଯାଇପାରେ 19ଶ ଶତାବ୍ଦୀ ନାରୀ ତ ନାରୀ ଶକ୍ତିର ଉନ୍ମେଷ ଘଟିଥିଲା। ଭାରତର ନାରୀ ଦକ୍ଷର ପ୍ରସାର ପାଇଁ ପଥ ଉନ୍ମୋଚନ ହେଲା। ରାଜା ରାମମୋହନ ରାୟ ଏବଂ ଦୟାନନ୍ଦ ସରସ୍ୱତୀ ଏବଂ ଅନେକ ମହାମନିଷୀମାନଙ୍କର ଅବଦାନ
ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀ ମଧ୍ୟ ନାରୀ ଶିକ୍ଷା ପ୍ରତି ଦୃଢ଼ ସମର୍ଥନ କରିଥିଲେ। ଦେଶର ମଙ୍ଗଳ ଓ ଉନ୍ନତି ନିମନ୍ତେ ନାରୀ ଶିକ୍ଷାର ଆବଶ୍ୟକତାଠାରୁ ଏଡ଼ାଇ ହେବ ନାହିଁ। ନାରୀମାନେ ଶିକ୍ଷା ଲାଭ କଲେ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ, ସ୍ୱାଧୀନ ଚିନ୍ତା ଓ ସଚେତନାର ଉଦ୍ରେକ ହେବ। ସର୍ବୋପରି ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ, ଲିଙ୍ଗଭେଦ କ୍ଷେତ୍ରରେ ନାରୀ ପୁରୁଷଠାରୁ ସମ୍ପୂର୍ଣ୍ଣ ପୃଥକ। ନାରୀ ପ୍ରତ୍ୟେକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରେ, ମଧ୍ୟ ତାର ନାରୀ ସୁଲଭ ଗୁଣ ଓ ମହନୀୟ ମାତୃତ୍ୱର ବିକାଶ ପାଇଁ ଶିକ୍ଷାର ବ୍ୟବସ୍ଥା କରିବାକୁ ହେବ। ନାରୀ ଏକାଧାରରେ ବିଶ୍ୱକଲ୍ୟାଣୀ ଓ ଧ୍ୱଂସକାରିଣୀ, ଯଥାର୍ଥରେ କହିବାକୁ ଗଲେ ଶକ୍ତି ବିନା ଶକ୍ତ ନାହିଁ। ନାରୀ ମାତୃଜାତିର ଉନ୍ନତିରେ ଜାତି ଓ ଦେଶର ଉନ୍ନତି। ପୁରୁଷ ଦ୍ୱାରା ଯେଉଁ କାର୍ଯ୍ୟ ସମ୍ଭବ ହୁଏ ନାହିଁ, ନାରୀ ଦ୍ୱାରା ସେହି କାର୍ଯ୍ୟ ସହଜରେ ସାଧିତ ହୋଇଥାଏ। ଉପଯୁକ୍ତ ଶିକ୍ଷା ଲାଭ ପାଇଲେ ସମାଜ ହୁଏ ଉନ୍ନତ, ନାରୀର ଉନ୍ନତିରେ ଦେଶର ଉନ୍ନତି। ଏଣୁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନାଟି ଏକ ଯୁଗାନ୍ତକାରୀ ପଦକ୍ଷେପ। ଆଜିର ଏ ସମାଜରେ କୁସଂସ୍କାର କୁହ କିମ୍ବା ଅଶିକ୍ଷା କୁହ କିମ୍ବା ଅଜ୍ଞାନବଶତଃ କୁହ, ଭ୍ରୂଣକୁ ନଷ୍ଟ କରିଦିଆଯାଉଛି ମାତୃଗର୍ଭରେ। କାରଣ ଆଜି ବି ସମାଜରେ କନ୍ୟା ଅପେକ୍ଷା ପୁତ୍ର ସନ୍ତାନ ଅନେକାଂଶରେ ଅଧିକ ଗୁରୁତ୍ୱ ଦେବାରେ ମାନସିକତାର ପରିଲକ୍ଷିତ ହୋଇଥାଏ। ଏହିରୁ ଗୁଣ ମାନସିକତା ହିଁ ବାଧ୍ୟ କରିଛି କନ୍ୟା ଭ୍ରୂଣ ହତ୍ୟା ପାଇଁ। ଏବେ ଯଦି ଅବସ୍ଥା ଏହିପରି ଲାଗି ରହେ, ପ୍ରକୃତି ତାର ଭାରସାମ୍ୟ ସନ୍ତୁଳିତ ହୋଇ ରହିପାରିବ ନାହିଁ। କନ୍ୟାଟିର କେବଳ ଶିକ୍ଷା ନୁହେଁ, କନ୍ୟାର ଯତ୍ନ ଏବଂ ସ୍ୱାସ୍ଥ୍ୟ ସହ ତାକୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟକୁ ନେଇ କାର୍ଯ୍ୟ କରାଯାଇଥିବା ଯୋଜନାଟିକୁ ବାସ୍ତବରେ ପ୍ରଶଂସନୀୟ। ସେଥିପାଇଁ କୁହାଯାଏ କନ୍ୟା ରତ୍ନକର ଯତ୍ନ। ଏହି ଆଲୋଚନାଟି ପୁରୁଷ କିମ୍ବା ନାରୀର କଥା ନୁହେଁ, ଏହା ସାମଗ୍ରିକ ଆମ ସମାଜର କଥା, ଆମ ସମସ୍ତଙ୍କର କଥା। ନାରୀ ତେଣିକି ବିଦ୍ୟାଳୟ ହେଉ କିମ୍ବା ଡାକ୍ତରଖାନା ହେଉ ଅବା କୌଣସି କର୍ମକ୍ଷେତ୍ରରେ ସେ ନିଷ୍ପେଷିତ ଓ ଲାଞ୍ଛିତ। ଆଉ କେତେ ଶହ ବର୍ଷ ବିତିବା କେଜାଣି ଏ ମଣିଷ ଜାତି କେବେ ବୁଝିବ ନାରୀର ମୂଲ୍ୟ। ନାରୀ ଯେ ମା ସୃଷ୍ଟିର ମୂଳ, ମାତ୍ର ମାତୃଗର୍ଭରୁ ସଂଘର୍ଷ ଆରମ୍ଭ ହୋଇଥାଏ। ସରକାରଙ୍କ ଅନେକ ଯୋଜନା ରହିଛି, ଯୋଜନା ପରୀକ୍ଷା ହେଉ ଅବା ପ୍ରତ୍ୟକ୍ଷ ହେଉ, ନିୟମିତ ପାଳନ ଭାବରେ କରାଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। କିଛି ନିୟମବଶତଃ ଲାଗୁ ହେବା ପରଠାରୁ କିଛି ମାତ୍ରାରେ ଭ୍ରୂଣ ହତ୍ୟା କମିଛି ବୋଲି ଏକ ସର୍ବେକ୍ଷଣର ପରୀକ୍ଷାରୁ ଜଣାପଡ଼ିଛି। ଅନେକ କ୍ଷେତ୍ରରେ ସ୍ୱେଚ୍ଛାସେବୀ ବିଭିନ୍ନ ସଂଗଠନମାନଙ୍କ ସାହାଯ୍ୟ କ୍ରମେ ସରକାରଙ୍କ ପ୍ରେରତା କ୍ରମେ ଯୋଜନାଟି ସାକାର ରୂପେ ଧାରଣ କରିଛି। ଏତତ୍ ବ୍ୟତୀତ ବିଭିନ୍ନ ଗଣମାଧ୍ୟମ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଚାର ପ୍ରସାର କରିଆସୁଛି। ସର୍ବମୋଟ ଭାବରେ ତାହା ସଫଳ ହୋଇପାରିବ ଯଦି ପ୍ରତ୍ୟେକ ନାଗରିକ ସଚେତନ ରହିବେ, ନଚେତ୍ କାଗଜ କଲମରେ ରହିଯିବା ସିନା ଯୋଜନାଟି ସମ୍ପୂର୍ଣ୍ଣ ସଫଳ ହୋଇପାରିବ ନାହିଁ। ତେଣୁ ବନ୍ଧୁଗଣ, କନ୍ୟା ଭ୍ରୂଣ ହତ୍ୟା ଏକ ସାମାଜିକ ସମସ୍ୟା। ଯଦି ଆମେ ସମସ୍ତେ ମିଶି ଏହି ଯୋଜନାଟିକୁ ସଫଳ କରିବାରେ ସହଯୋଗ କରିବା, ତେବେ ଯାଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନଟି ସଫଳ ହୋଇପାରିବ। ଏହା ଛଡ଼ା ସମସ୍ତଙ୍କର ଆଶିତ ଓ କର୍ତ୍ତବ୍ୟ ଅନିବାର୍ଯ୍ୟ। ସବୁଠୁ ବଡ଼ କଥା, ଏଭଳି କୁସଂସ୍କାର ଓ ସଚେତନାର ଅଭାବରେ ଭ୍ରୂଣ ହତ୍ୟା ଭଳି କାର୍ଯ୍ୟ କରୁଥିବା ଲୋକଙ୍କୁ ନିବୃତ କରିବା, ଏହା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ସଚେତନ ଆମ ଭିତରେ ରହିଲେ ଭାରତ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଠିଆ ହୋଇପାରିବ, ଏହା ନିଃସନ୍ଦେହ। ଅତେବ ଶୃଙ୍ଖଳିତ ସମାଜ ପାଇଁ ଆମେ ନାରୀ ଶିକ୍ଷାର ସାଦର ଗ୍ରହଣୀୟ, ଏହା ହିଁ ଭାରତର ସଂସ୍କୃତି ଅନ୍ତର୍ବାଣୀ। ସୁତରାଂ ଆମର ମନେ ରଖିବା ଉଚିତ, ଆକାଶଠୁ ବଡ଼ ପିତା ମାତା ବଡ଼ ପୃଥିବୀ ଅପେକ୍ଷା ସମସ୍ତେ ମିଶି ଏହି ଯୋଜନାଟିକୁ ସଫଳ କରିବା। ନାରୀର ଉନ୍ନତିରେ ଦେଶର ଉନ୍ନତି, ପରିବାରର ଉନ୍ନତି ଏବଂ ଜାତିର ଉନ୍ନତି। ତେଣୁ କନ୍ୟା ହିଁ ଆଗାମୀ ଭବିଷ୍ୟତ, ତାକୁ ବଞ୍ଚାଇବା ବଢ଼ାଇବା ଓ ପଢ଼ାଇବା ଏକ ଯୋଗ୍ୟ ସହଚରୀ ଭାବରେ ଭାରତର ଉନ୍ନତି ପଥରେ ସାମିଲ କରିବା। ଏତିକି ହିଁ ଆଜିର କାର୍ଯ୍ୟକ୍ରମର ଶେଷ କଥା। ଧନ୍ୟବାଦ। ଜୟ ମାତୃଶକ୍ତି, ଜୟ ରାଷ୍ଟ୍ରଶକ୍ତି।

ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ଗ୍ରୀଷ୍ମ ଦିନର ସମୟ। ଏହି ଗ୍ରୀଷ୍ମ ଦିନରେ ଅଂଶୁଘାତ ହେବାର ସମ୍ଭାବନା ଅଧିକ ପରିମାଣରେ ରହିଥାଏ, ତେଣୁ ଆମେ ସତର୍କତା ଅବଲମ୍ବନ କରିବା ଉଚିତ। ପ୍ରତ୍ୟେକ ଦିନ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ। ଅଧିକ ଖରାରେ ବାହାରକୁ ଯାଆନ୍ତୁ ନାହିଁ, କିଛି ଜରୁରୀକାଳୀନ ପରିସ୍ଥିତି ବା ଜରୁରୀ କାମରେ ହିଁ ବାହାରକୁ ଯାଆନ୍ତୁ। ଏବଂ ମନେ ରଖନ୍ତୁ, ବାହାରକୁ ଗଲାବେଳେ କଳା ଚଷମା, ମୁଣ୍ଡରେ ଓଦା କପଡ଼ା, ମାସ୍କ ବ୍ୟବହାର କରନ୍ତୁ ଏବଂ ତା ସହିତ ପାଣି ବୋଟଲଟି ନେବା ପାଇଁ ଭୁଲନ୍ତୁ ନାହିଁ। ପ୍ରତ୍ୟେକ ଦିନ ଖାଦ୍ୟ ତାଲିକାରେ ଦହି, ପଖାଳ ଭାତ, ତୋରାଣୀ, କାକୁଡ଼ି, ତରଭୁଜ ଏହିଭଳି ଜଳୀୟ ଅଂଶଯୁକ୍ତ ଖାଦ୍ୟ ବା ଜଳୀୟ ଅଂଶଯୁକ୍ତ ପାନୀୟର ବ୍ୟବହାର କରନ୍ତୁ। ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ସୂଚାଇଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆଜି ପାଇଁ ଆପଣଙ୍କ ରେଡିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର।

ପ୍ରଜାକଲୋ ନାରୀମହଲ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ଆଲୋଚନା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କଲେ ଶିକ୍ଷୟତ୍ରୀ ମୀନାକ୍ଷୀ ପାଢ଼ୀ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି 8249809672।

ଅଂଶୁଘାତ ସତର୍କତା ଲକ୍ଷଣ ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା ଅଚେତ ହେବା କିମ୍ବା ବାତ ମାରିବା ସତର୍କତା ଦିନ 11-3 ମଧ୍ୟରେ ଖରାତାତି ଅଧିକ ଥାଏ ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା ଚପଲ ଓ ପିଇବା ପାଣି ନିଅନ୍ତୁ ଧଳା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ମିନିଟ୍ରେ ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10ଟାରେ ଶୁଣିପାରିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ଆଜି ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀବାଦନ। ଶ୍ରୋତାବନ୍ଧୁ, ଏତ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା, 6:35 ଶୁଣିବେ ଶ୍ରୀରାମଚରିତ ମାନସ, ସକାଳ 7:25 ରହିଛି ଝୁମ୍ ତାନାନା କାର୍ଯ୍ୟକ୍ରମ, 8:30 ପ୍ରଚାର କରିବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ପାଲିତ ଏବଂ ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରେ ଗୀତଟି ଆଧୁନିକ ଗୀତ, 8:45 ପ୍ରଚାର କରିବୁ ବଣ ପାହାଡ଼ ଗୀତର କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ ପରିବେଷଣ କରିବେ ଟେରସା କେରକେଟା ଏବଂ ସାଥୀମାନେ। ଆସନ୍ତାକାଲି ସକାଳ 10:00 ଶୁଣିବେ ଓଡ଼ିଆ ଫିଲ୍ମ ଗୀତର କାର୍ଯ୍ୟକ୍ରମ ଆମ ଗୀତ, ଦିନ 12:00 ପ୍ରଚାର କରିବୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1299ତମ ଭାଗ, ଅପରାହ୍ନ 5:00 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ, 5:20 ରହିଛି ଶ୍ରୀମଦ୍ ଭାଗବତର 401ତମ ଭାଗ, ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଶୁଣିବେ 5:30, ସନ୍ଧ୍ୟା 6:10 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି ସନ୍ଧ୍ୟା 7:30 ଶୁଣିବେ ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ, ଏଥିରେ ଶୁଣିବେ ଆଲୋଚନା ବ୍ୟବସାୟିକ ଭିତ୍ତିରେ ଲାଉ ଓ କଖାରୁ ଚାଷ, ଏ ସମ୍ପର୍କରେ ଆଲୋଚନା କରିବେ ଛୟଲା ମୁଣ୍ଡାରୀ। ରାତି 8:00 ପ୍ରଚାର କରିବୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ, ରାତି 10:00 ଶୁଣିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଏବଂ ରାତି 10:30 ପ୍ରଚାର କରିବୁ ନାଟକ ଅଖାଡ଼ୁଆ ମହାପାତ୍ର, ରଚନା ମିତ୍ରଭାନ ଶତପଥୀ, ପ୍ରଯୋଜନା ରମାପଦ ନନ୍ଦ। ଶ୍ରୋତାବନ୍ଧୁ, ଏତ ଥିଲା ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଜୟଲାଲ ବୁଡ଼େଙ୍କ କଣ୍ଠରେ ଶୁଣିଥିଲେ ଗୀତଟି। ଗୀତ ରଚନା କରିଥିଲେ ହରିହର ବୋଧ। ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ। ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ବିଦ୍ୟା ଅଟଇ ମହାଧନ ବାଳକକର ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ, ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା। ତେବେ ଖାଲି ଯେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା ତା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ୍,
1: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
2: ଧନ୍ୟବାଦ ମ୍ୟାଡମ୍।
0: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
2: ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି। ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢିବେ ସାର୍, ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି
1: କରିବେ।
2: ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯୋଉ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
1: ସାର୍, ଆପଣ ଯୋଉ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି? ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି? ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
2: ମ୍ୟାଡମ୍, ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟାକି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶ କୁ ସଫା ରଖିବା, ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସିଏ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତୁରା ରହିବା ସହିତ ଆମ ପରିବେଶକୁ ସଫା ସୁତୁରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି। ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରିମଣ୍ଡଳ କରାଯାଇଛି, ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଯୋଉ ଚୁଟି ତାଙ୍କର ଠିକ୍ଠାକ୍ କଟା ହେଇଛି ନା ନାହିଁ, କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯେଉଁମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରିବୁ ଯେ ତମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମର ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନ୍ ଡ୍ରାଇଭ କରାଯାଏ ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
2: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା। ଯେ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା, ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡ଼ି ରଗଡ଼ି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ସାର୍ ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
2: ଆଜ୍ଞା ମ୍ୟାଡାମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା, ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରିଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଗୋଟେ ଜରିଟା ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର୍ ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
2: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ, ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ, ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ବିସ୍ତୃତ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ ଇସିକାୱା ଓସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନସୁଲ ଜେନେରାଲ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହେଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହେଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯୋଉ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯୋଉ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ରେ ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜି ଲକର୍ରୁ ମାର୍କସିଟ୍ ଡାଉନ୍ଲୋଡ୍ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 398,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର 2 ଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର 2 ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ 2 ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଆସନ୍ତା 24 ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
3: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳ ସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ। ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନକରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣାଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

0: ଶେଷ ହେଲା ଆଜିର ପ୍ରସଙ୍ଗ।
1: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି. ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି. ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି. ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ. ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି. ସେ କହିଛନ୍ତି, ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ କରିଛି. ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି. ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି. ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି.
1: ୟେ ଭାରତ ଅର୍ ଇଟାଲୀ କେ ବିଚ୍ କରିବୀ ସହଯୋଗ ଅର୍ ସାମଞ୍ଜସ୍ୟକୁ ଦର୍ଶାତା ହେ ଉନକେ ନେତୃତ୍ୱ ମେ ହମାରେ ସମ୍ବନ୍ଧକୁ ନଇ ଗତି, ନଇ ଦିଶା ଅର୍ ନୟା ଆତ୍ମବିଶ୍ୱାସ ମିଲା ହେ। मुझे खुशी है कि हम अपने संबंधों को अपग्रेड करते हुए स्पेशल स्ट्रेटेजिक पार्टनरशिप की घोषणा कर रहे हैं।
0: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା, ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। नीट यूजी पुनः परीक्षा को स्वच्छ एवं निरपेक्ष भाव परिचा सुरक्षा व्यवस्था को व्यवस्थित करने केन्द्र शिक्षामंत्री धर्मेन्द्र प्रधान गुरुत्व प्रदान कर नुआदिल्ली में आज केन्द्रीय सुरक्षा और गोईंदा संस्थागुड़िक एक उच्चस्तरीय समीक्षा बैठक में अध्यक्षता कर श्री प्रधान बैठक में बेनामी अनलाइन गोष्ठीगुड़िक द्वारा प्रतियोगितामूलक परीक्षा संपर्कित भूल सूचनार व्यापक प्रसार उपर चिंता प्रकट करेटवर्कगुड़िक दृढ़ कार्यानुषान ग्रहण करने को श्री प्रधान निर्देश सामाजिक गणमाध्यम प्लाटफर्मगुड़िक शिक्षा मंत्रालय जातीय परीक्षण संस्था एनटीए एवं आईन प्रवर्तन संस्थागुड़िक सहित समन्वय रक्षा कर कार्य करिबो उचित बोली श्री प्रधान मत देछंती एथिसो से कहिछंती एहा द्वारा भूल सूचनार प्रसारण को शीघ्र रोका जाई परिबा सह परीक्षा परिचालना सुव्यवस्थित होई परिबो आपण माने संवाद सुनुछंती आकाशवाणी रो राष्ट्रपति द्रौपदी मुर्मू कहिछंती विकसित भारतर लक्ष्य हासिल करिबा एवं समाज को प्रगतिर शीर्षरे पहुंचेबा पई भारतीय प्रशासनिक अधिकारी मानकु समस्त प्रतिकूल परिस्थितिर मुकाबला करी आगुकु बढ़िबाकु पड़िबो राष्ट्रपति भवन में आज 2024 ब्याचर भारतीय प्रशासनिक सेवा अधिकारी श्रीमती मुर्मू भेटे अधिकारी भविष्य में विभिन्न क्षेत्र में काम करने विशेषज्ञ दलर नेतृत्व नेबार अनन्य अभिज्ञता हासिल करेंगे श्रीमती मुर्मू कहते जनस्वार्थ क्षेत्र में प्रतिष्ठित सरकारी व्यवस्था सह समन्वय रखी ठिक निष्पत्ति नेबा उपरे राष्ट्रपति प्रशासनिक सेवा अधिकारी परामर्श देते अटल नवसृजन अभियान रे नीति आयोग जम्मू एवं काश्मीर 500 नूतन अटल टिंक

0: ଟିଙ୍ଗରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବ। ଏହି ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ସେନା ଗୁଡ଼ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମୁନ୍ନତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓ କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବା ବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟସ୍ କହିଛନ୍ତି ଯେ କଙ୍ଗୋରେ 51ଟି ମାମଲା ଏବଂ ଉଗାଣ୍ଡାରେ 2ଟି ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବା ବେଳେ 66ଟି ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134ଟି ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଅନୁଗୁଳ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000,000 ବ୍ୟୟରେ 17 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ,
3: ତାମ୍ରାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି, ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ। ତାମ୍ରାର ଯେତିକି ଡେଭଲପମେଣ୍ଟ ହବା କଥା, ଏରିଆ ଯେତିକି ବଢିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହବା କଥା ତାହା ହେଇପାରିବ। ତେଣୁ ତାପରେ ଆମେ ବହୁ ଗୁରୁତ୍ୱ ଆରୋପ କରିଛେ ଏଫୋର୍ଡେବଲ ହାଉସିଂ, ମଲ୍ଟିପର୍ପଜ ମାର୍କେଟ କମ୍ପ୍ଲେକ୍ସ କେମିତି ବନିପାରିବ। ଯୋଉ ମାର୍କେଟ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ତଳର, ସିଏ ନଷ୍ଟ ହବା ପରିସ୍ଥିତିରେ ଯାଇଛି। ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼େଇବୁ, ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରିବୁ ଏବଂ ଏଫୋର୍ଡେବଲ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ। ଯେଉଁମାନେ ସର୍ଭିସ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସ୍ତି ଗଢ଼ି ଉଠୁଛି, ଯେଉଁପଟେ ସ୍ଲମ୍ ଏରିଆ ଗଢ଼ୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍, ଏଫୋର୍ଡେବଲ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ। ଏବଂ PPP ମୋଡ଼ରେ ମଲ୍ଟିପର୍ପଜ ମାର୍କେଟ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘର ଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକ ମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ। ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମ୍ରାର ଅଫିସ ସହିତ ନୂତନ ଅଫିସ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
2: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବର୍ଷା ଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ୍ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ୍ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
4: ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ୍ ଖମର। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, କୃଷକର ବନ୍ଧୁ ମହୁମାଛି ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ଫକୀର ବଡ଼ା। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ବିନୟ କୁଲୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।

0: ଦାଦା ମଜା ଆସିଗଲା ଗା।
1: ମଜା ଆସିଲା ତ
0: ହଇ ହଇ ବେଲେ ଖାଲି ହେଇ ବାଗିର ମଜାରେ ଗଲେ ନି ହୁଏ ନି କାଏଁ
1: ନି ହୁଏ
0: ଗୋଟେ ଦିନର କଥା ନୁହେଁ କଥା ତ ଆମର ସବୁଦିନ ଏଟା ପଡ଼ିଥିସି ନି କାଏଁ ବୋଲେ ଚାଲ ଆଗକେ ବି ତ ଦୁନିଆ ବାହାର କଥା ମାନେ ଅଛେ
1: ହଇ ଗା ହଇ ହଇ ବୋଇଲେ ଆଜିର ବୈଠକିନ ଆମେ ଇ ଯେନ୍ କୃଷକର ବନ୍ଧୁ ମହୁମାଛି ଇ ବିଷୟବସ୍ତୁକେ ଆମେ ରଖିକରି ଆମର ଯେନ୍ ଫକୀରବାଡ଼ା ଭାଇଙ୍କର ସାଙ୍ଗେ କଥାବାର୍ତ୍ତାଟାକେ ଆରମ୍ଭ କର୍ମା।
0: ବଢ଼ିଆ ହେବା ମୁଇଁ ବସିକିରି ଶୁନେ ନି କାଏଁ
1: ହଇ ଗା ହଇ। ତ ଶ୍ରୋତା ଭାଇ ଭଉଣୀମାନେ ଆଜିର ଆମର ବୈଠକିନ ଫକୀରବାଡ଼ା ଭାଇ ଅଛନ୍ ଯେ କି ଜଣେ ଅଗ୍ରଣୀ ଚାଷୀ ଆମର ବଡ଼ଗା ବ୍ଲକର ପାମ୍ରା ଗାଁନୁ ତ ଆସୁନ ସେ ଆମର ବୈଠକିନ ଅଛନ୍ ତାଙ୍କର ସାଙ୍ଗେ କଥାବାର୍ତ୍ତାଟାକେ କର୍ମା। ତ ଭାଇ ଜୁହାର
2: ଜୁହାର ଜୁହାର ଜୁହାର
1: ସ୍ୱାଗତ ଆପଣଙ୍କେ ଆଜିର ଆମର କ୍ଷେତ ଖୁମାର କାର୍ଯ୍ୟକ୍ରମ ନ
2: ସମସ୍ତଙ୍କ ମୋର ତରଫରୁ ମଧ୍ୟ ସ୍ୱାଗତ ଯେନ୍ ମାନେ ଆମର ଶ୍ରୋତା ମଣ୍ଡଳୀ ଅଛନ୍ ସମସ୍ତଙ୍କ ମୋ ତରଫରୁ ବି ବହୁତ ବହୁତ ଜୁହାର ସମସ୍ତଙ୍କୁ ନମସ୍କାର।
1: ଆଜ୍ଞା ଆଜ୍ଞା ତ ଆପଣ ତ ଜଣେ ଚାଷୀ ଆରୁ ଆଜିର ଦିନଟା ଗୋଟେ ଖାସ ଦିନ ଚାଷୀ ମାନଙ୍କର ବନ୍ଧୁ କହେମା ଯେ କି ଆମର ଚାଷବାସ ଥି ବିଶେଷ ସାହାଯ୍ୟ କରସନ୍ ହେଲେ ସେଟା ହେଉଛେ ଆମର ଯେନ୍ ମହୁମାଛି। ମହୁମାଛି ମାନେ ସବୁବେଳେ ଚାଷୀ ମାନଙ୍କର ବନ୍ଧୁ ହେଇକରି ହିଁ ରହିଛନ୍ ବେଲେ ସେ ଦିବସ ଉପଲକ୍ଷେ ଆପଣ କାଣା କହିବାର ଲାଗି ଚାହିଁବେ ଆମର ଚାଷୀ ଭାଇ ବହିନ ମାନଙ୍କେ?
2: ମୁଇଁ ସବୁ ଚାଷୀ ଭାଇ ମାନଙ୍କେ ଅନୁରୋଧ କରିବି ଆଉ ଏଇ ରେଡିଓ ମାଧ୍ୟମରେ ସମସ୍ତଙ୍କେ ମୁଇଁ ସୂଚେଇ ଦେବାର ଲାଗି ଚାହିଁବି ଯେ ମହୁମାଛି ହେଉଛେ ଆମର ବାସ୍ତବରେ ଆମର ପ୍ରକୃତିର ବନ୍ଧୁ ଆମର କୃଷକ ମାନଙ୍କର ବନ୍ଧୁ। ଏ ମହୁମାଛି ଦ୍ଵାରା ଆମର ଚାଷଟା ଉନ୍ନତ ମାନର ହେଇପାରୁଛି ପରାଗ ସଙ୍ଗମ ଠୁ ଆରମ୍ଭ କରିକିରି ଗଛର ଗ୍ରୋଥ ହେବା ପର୍ଯ୍ୟନ୍ତ ଆଉ ବି ଅନ୍ୟାନ୍ୟ ଉପରେ ବି ଦେଖବାର ଲାଗି ବେଲେ ପର୍ଯ୍ୟାବରଣର ସୁରକ୍ଷା ଦୃଷ୍ଟିକୋଣରୁ ଦେଖିଲେ ମହୁମାଛି ହେଉଛେ ଆମର କୃଷକ ମାନଙ୍କର ଲାଗି ଏକ ପ୍ରକାର ବନ୍ଧୁ।
1: ଆଜ୍ଞା ଆଜ୍ଞା ତ ମହୁମାଛି ଯେନ୍ଟା ଆମେ କଥାବାର୍ତ୍ତା ହେଉଛୁ ଆଜିକାଲି ତ ଅନେକ ଭାଇ ବହିନ ମାନେ ଇ ଯେନ୍ ମହୁମାଛିକେ ପାଳନ କରୁଛନ୍ ଆରୁ ବିଶେଷ କରି ସେଟା ଫେର୍ ସେମାନଙ୍କର ଗୋଟେ ରୋଜଗାର ପନ୍ଥା ହେଉଛେ ବୋଇଲେ ପ୍ରାକୃତିକ ହିସାବରେ ପ୍ରକୃତି ନେଇ ଯେନ୍ ମହୁମାଛି ମାନେ ଆଗେ ଯେନ୍ ରହୁଥିଲେ ସେ ବାଗରେ ଆପଣଙ୍କର ସିଆଡ଼େ ଏନ୍ତା ଅଛନ୍ କାଏଁ ଆଜ ଫେର?
2: ହଁ ହଁ ଅଛନ୍ ଅଛନ୍ ନିଶ୍ଚିତ ରୂପରେ ଆମର ଗାଁ ମାନଙ୍କରେ ବହୁତ ସିମେଲ ଗଛରେ ଫେଣା କରିଛନ୍ ବଡ଼ ବଡ଼ ତର୍ଗି ଗଛ ମାନଙ୍କରେ ଫେଣା କରିଛନ୍ ମହୁଲ ଗଛରେ ଫେଣା କରିଛନ୍ ଆମର ତେତେଲ ଗଛରେ ଫେଣା କରିଛନ୍ ଏମିତି ବହୁତ ଜାଗାରେ ଆମର ବହୁତ ବଡ଼ ବଡ଼ ମହୁମାଛି ଅଛନ୍ ମଝିଆ ମହୁମାଛି ଅଛନ୍ ବଡ଼ ମହୁମାଛି ଅଛନ୍ ଯେନ୍ଟାକି ମାନେ ଦରକାର ବେଳେକେ ଲୋକମାନଙ୍କର କାମକେ ଆସୁଛନ୍ ବେଳେ ବେଳେ କିଛିଟା ଲୋକକେ ଆଘାତ ବି କରୁଛନ୍ କିନ୍ତୁ ତାର ତରିକାଟା ଯେନ୍ଟାକି କୃଷକ ମାନେ ନି ଜାଣବାର କି ଆମର ଲୋକାଲ ଲୋକ ନି ଜାଣବାର ବାହାର କରବାର ସେଟା ବିଶେଷ ଭାବେ ଟ୍ରେନିଂ ନେଇକିରି ତାକେ ବାହାର କରବାର କଥା ଯେନ୍ତାକି ନିଆଁ ନିଆଁ ଲଗେଇକିରି ଝେଲି ଦଉଛନ୍ ଯାହାଦ୍ୱାରା କି ଅନେକଟା ମହୁମାଛି ମାନଙ୍କର ବଂଶଟା ଲୋପ ପାଇଯାଉଛି ଭବିଷ୍ୟତ ବଂଶଧର ତାଙ୍କର ଲୋପ ପାଇଯିବା ଯୋଗୁଁ ଆଉ ମହୁମାଛି ଗୁଡାକ ଗଛ ମାନକେ ବି ନେଇ ରହିବା ସେମାନେ ଟାଉନର ଆଶ୍ରୟ ନଉଛନ୍ ଟାଉନର ବଡ଼ ବଡ଼ ଜାଗା ମାନକେ ଦେଖିବେ ହନୁମାନ ବାଟିକା ରାଉରକେଲାରେ ଦେଖିବେ ସେ ହନୁମାନ ବାଟିକା ଉପରେ ଅଛନ୍ ବଡ଼ ବଡ଼ କୋଠା ଘର ମାନକେ ଅଛନ୍ ସେମାନେ ବି ଭୟଭୀତ ହେଇଯାଉଛନ୍ ଆମର ଲୋକାଲ ମାନଙ୍କର ଏରିଆରେ ଯେନ୍ ପ୍ରକାର ମହୁମାଛିକେ ନିଆଁ ଦ୍ଵାରା ଯେନ୍ ଝୁଲସି ଦଉଛୁ ସେଟା ଦ୍ଵାରା ଅନେକଟା ତାଙ୍କର ପରିବାର ନଷ୍ଟ ହଉଛନ୍ ସେଥିଲାଗି ସେମାନେ ସହର ଅଭିମୁଖୀ ହେଇଯାଉଛନ୍।
1: ତ ଇ ଯେନ୍ ମହୁମାଛି ରହିବାର ଦ୍ଵାରା ତ ଆମର ଚାଷୀ ଭାଇ ବହିନ ମାନଙ୍କର ସୁବିଧା ହେଉଛେ ହିଁ ବୋଇଲେ ହେନ୍ତା କିଛି ହେଇଛେ କାଇଁ ଚାଷବାସରେ କି ପରାଗ ସଙ୍ଗମ ଥି ଅସୁବିଧା ହେଇଛେ ଯେନ୍ ପ୍ରକାର ଫଲ ହେବାର କଥା ସେ ବାଗରେ ଚାଷବାସ ଥି ଫଲଟା ନି ହେଇ ସେ ବାଗରେ କିଛି ଆପଣଙ୍କର ସେ ଏରିଆରେ କେବେ ଖବର ପାଇଛନ୍ ବା ଦେଖିଛନ୍?
2: କଥା କହୁଛେ ମୋର ଗୋଟେ ଅନୁଭବର କଥା କହୁଛେ ଯେନ୍ତାକି ଲେମ୍ବୁ ଗଛରେ ଫଲ ନି ରହୁଥିଲା ମୁଇଁ ଥରେ ଭଲ ମାନେ ମହୁ ଆଣିକିରି ତାକେ ପାଣିଟେ ଗୁଲିକିରି ସ୍ପ୍ରେ କରିଦେଲା ବୋଲିକି ବହୁତ ପରିବାରରେ ଫଲ ହେଇଥିଲା ଲେମ୍ବୁ ଗଛରେ। ତ ସେନ୍ତା ଅନେକଟା ପରିବାରରେ ମଧ୍ୟ ଅନେକଟା ମାନେ ଯେନ୍ ଆମର ଟମାଟୋ ହଉ କି ବିଭିନ୍ନ ପ୍ରକାର ଯେନ୍ ରହିଲା ଆମର ଯେନ୍ ପନିପରିବା ସେଥିରେ ମଧ୍ୟ ଯଦି ବହୁତେ ବି ସ୍ପ୍ରେ କରିଦେମା ହେଲେ ବି ନିଶ୍ଚିତ ରୂପରେ ବହୁତ ପରିମାଣରେ ଫଲ ରହିବାର ସମ୍ଭାବନା ଅଛି ଯେନ୍ତାକି ମୁଇଁ ନିଜେ ମଧ୍ୟ ଅନୁଭବ କରିଛେ।
1: ଆଜ୍ଞା ଆଜ୍ଞା ମାନେ ଆମର ଯେନ୍ ମହୁମାଛି ମାନେ ପରାଗ ସଙ୍ଗମ କରତେ ହେଲେ ସେଟା ପ୍ରାକୃତିକ ହିସାବ ନେ ହେତା ହେଲେ ପ୍ରକୃତିରୁ ଯେନ୍ ମହୁ ରସ ଆପଣ କଲେକ୍ସନ କରିଥିଲେ ସେଟାକେ ଫେର୍ ଚାଷବାସରେ ଦେଲେ ବଢିଆ କରି ହେଇପାରୁଛେ ବୋଲିକିରି ଆପଣ ପରୀକ୍ଷା କରି ନିଜେ ଦେଖିଛନ୍ ନି କାଏଁ?
2: ହଁ ଆମ୍ବ ଗଛରେ ଆମ୍ବ ଆମ୍ବ ବୋଲ ଆସିଲା ବେଳକେ ସେଟା କରାହେଇଛି ଆପଣଙ୍କର ଲେମ୍ବୁ ଗଛରେ ବି କରାହେଇଛି ପ୍ରାୟ କରିଛେ ଦୁଇ ତିନି ଥର କରିଛେ ମୁଇଁ ଏଇଟା ମୁଇଁ ନିଜେ ଭୁକ୍ତଭୋଗୀ ହେଁ ଅତଏବ ଆଜ୍ଞା
1: ଆଜ୍ଞା ଆମେ ଦେଖୁଛୁ ଯେ ସେ ମହୁ ରସ ଯେନ୍ଟା ଆମେ କଲେକ୍ସନ୍ କରୁ ସେଟା ଆମର ସ୍ୱାସ୍ଥ୍ୟ ଲାଗି ବି ବହୁତ ଭଲ ହେ, ବିଭିନ୍ନ ପ୍ରକାର ଔଷଧରେ ଏଇଟା ବ୍ୟବହାର କରାଯାଏ ନି କାଏଁ?
2: ସଂସାର ର ସବୁଠାରୁ ଔଷଧୀୟ ଗୁଣ ଥିବା ଜିନିଷ ହେଉଛି, ସଂସାରରେ ଦୁଇଟା ଜିନିଷ, ସେଟା ହେଉଛି ଗୋଟେ ହେଲା ଘିଅ ଆଉ ଗୋଟେ ହେଲା ମହୁ।
1: ଆଜ୍ଞା ଆଜ୍ଞା।
2: ଏଇଟା ପ୍ରାକୃତିକ ଭାବରେ ଶରୀରର ପୁଷ୍ଟିକର ଖାଦ୍ୟ ହିସାବରେ ମହୁ ଆଉ ଘିଅ କେ ନିଆ ହେଇଛି। ଜଣେ ଲୋକ ଯଦି ସବୁଦିନ ଯଦି ମହୁ ଖାଉଛେ ହୁଏତ ତାକୁ ପ୍ରାୟ ଅନେକ ବେମାର ନେଇ ହୁଏ।
1: ହେଲେ ଇ ଯେନ୍ ମହୁ ରସ ତାକେ ବ୍ୟବହାର କରିକିରି ଆପଣ ତ ଯେନ୍ତା ବତାଲେ ଚାଷବାସର କଥା, ହେନ୍ତା ହିଁ ଆଉ ସ୍ୱାସ୍ଥ୍ୟକେ ନେଇକରି ବା ଅଲଗା ଯେନ୍ ପ୍ରକାରେ ବ୍ୟବହାର କରାଯାଉଛେ ସେ ବିଷୟରେ କିଛି ଜାଣିଛନ୍? ଯଦି ଲୋକାଲରେ ସେଟା ବ୍ୟବହାର କରୁଛନ୍ ତ ସେ କଥା ମାନକେ ବି ଟିକେ କହିତେ ବେଲେ ବହୁତ ବଢିଆ ହେତା।
2: ନିଶ୍ଚିତ ରୂପରେ ଅନେକଟା ଲୋକ ମହୁ ନେଇକିରି, ମୁଇଁ ନିଜେ ନିଜେ ଭୁକ୍ତ ଭୋଗୀ, ମହୁ ଆଉ ଲେମ୍ବୁ ରସ ଗରମ ପାଣିରେ ଦେଇକିରି ସକାଳୁ ସକାଳୁ ପିଇବା ଦ୍ୱାରା ମୋର ମାନେ ଓଜନ କମିଗଲା।
1: ଆଜ୍ଞା ଆଜ୍ଞା।
2: 88 କିଲୋ ହେଇଥିଲି, ସେଟା ମୁଇଁ ମହୁ ଆଉ ଆପଣଙ୍କ ଲେମ୍ବୁ ରସ ପିଇବା ଦ୍ୱାରା ଗରମ ପାଣିରେ ମୋର ଓଜନ କମିଛି ନିଜେ କହୁଛେ। ତାପରେ ଅନେକଟା ରୋଗରେ ମାନେ ଆମେ ମହୁ ଯେନ୍ କରିକିରି ଖାଉଛୁ, ଯେନ୍ତାକି ମଦକ ରହିଲା କାମେଶ୍ୱର ମଦକ, ରତ୍ନାଦି ମଦକ, ବିଭିନ୍ନ ପ୍ରକାର ରତ୍ନ ମାନେ ବିଭିନ୍ନ ଯେନ୍ ମଦକ ରହୁଛି ସେସବୁ ମଦକରେ ମହୁର ବ୍ୟବହାର ବହୁତ ପରିମାଣରେ ରହୁଛି। ତା ସାଙ୍ଗେ ବିଭିନ୍ନ ପ୍ରକାର ଔଷଧ ଆମେ ଯେନ୍ ଖାଉଛୁ ଆୟୁର୍ବେଦିକ ଔଷଧ, ଔଷଧ ପରେ ପରେ ମଧ୍ୟ ଆମେ ମହୁ ଖାଇଲେ ଆମର ସେ ଔଷଧଟା ଆହୁରି ଅଧିକ ମାତ୍ରାରେ କାମ କରବା।
1: ଆଜ୍ଞା ଆଜ୍ଞା। ତ
2: ଆମେ ଯେନ୍ ବିଭିନ୍ନ ପ୍ରକାର ଯେନ୍ କରୁଛୁ, ଯେନ୍ ଚିନି ଦେଉଛୁ କିମ୍ବା ଅନ୍ୟାନ୍ୟ ଜିନିଷ ଯେନ୍ ଦେଉଛୁ, ସେ କ୍ଷେତ୍ରରେ ଚିନି ନେଇକି ଆମେ ମହୁର ବ୍ୟବହାର କରମା, ତାହେଲେ ନିଶ୍ଚିତ ରୂପରେ ଆମକେ ପ୍ରାକୃତିକ ଭାବରେ ଆମକେ ସୁଗର ମିଳିଯିବା।
1: ଅନେକ ଭାଇ ବହିନ ମାନେ ଏଇ ଯେନ୍ ସୁଗର ହେଇଛେ ବା ଏଇ ଯେନ୍ ମଧୁମେହ ହେଇଛେ ବୋଲିକିରି ମିଠା ଜିନିଷକେ ଖାଇବାର ଲାଗି ସେମାନେ ନାରାଜ ହେସନ୍ ନି କାଏଁ? ତ ସେମାନେ ଯଦି ପ୍ରକୃତି ହିସାବରେ ଯେନ୍ଟା ଆମକେ ମହୁ ରସଟା ମିଳୁଛେ ସେଟା ଫେର ବ୍ୟବହାର କରିପାରିବେ। ତ ବହୁତ ଖୁସିର କଥା ଆଜ୍ଞା, ଆପଣ ମାନେ ବିଶେଷ କରି ଏଇ ଯେନ୍ ନିଜେ ଭୁକ୍ତଭୋଗୀ ବୋଲିକିରି ଜଣାଉଛନ୍ କେନ୍ତା କରି ଚାଷବାସରେ ଏଇଟା ବ୍ୟବହାର କରିପାରମା ବା ଓଜନ ଘଟାବାର ଲାଗି ଏଇଟା କାମକେ ଆଇସି ବୋଲିକିରି ନିଜେ ପରୀକ୍ଷା କରିକିରି ଦେଖିଛନ୍ ସେଟା କହୁଛନ୍, ବହୁତ ଖୁସିର କଥା। ଆରୁ ଆମକେ ଆମର ପ୍ରକୃତି ଯେନ୍ ଦେଇଛେ ମହୁମାଛିମାନକେ ସେମାନଙ୍କର ସୁରକ୍ଷା ଲାଗି ଯେତେ ହେଇପାରୁଛେ ଆମକେ ନିହାତି ଭାବରେ କରବାର କଥା। ଅନେକ ଭାଇ ବହିନମାନେ ଯେନ୍ତା ଆପଣ କହୁଥିଲେ ଯେ କଲେକ୍ସନ୍ କରବାର ନାଇଁ ଜାଣିକରି ସେମାନଙ୍କେ ମହୁ ମାଛିମାନଙ୍କେ ହିଁ ମାରିଦେସନ୍, ତ ସେଟା ଭୁଲ ହେ। ତ କେନ୍ତା କରି ସେଟା କଲେକ୍ସନ୍ କରାଯିବା ତାର ବି ଟ୍ରେନିଂ ନେଇକରି ଆମେ କର୍ମା ବୋଇଲେ ନିହାତି ଭାବରେ ଆମେ ଏଇ ଯେନ୍ ମହୁ ମାଛିମାନଙ୍କର ସୁରକ୍ଷାରେ ଗୋଟେ କଦମ ଆଗକେ ବଢ଼ଲା ବୋଲି ଜଣାପଡ଼ବା। ଆରୁ ସେମାନେ ସୁରକ୍ଷିତ ରହିଲେ ନିହାତି ଭାବରେ ଆମର ପରିବେଶ ସୁରକ୍ଷିତ ରହିବା, ଯେନ୍ତାକି ଆମର ଏଇ ଯେନ୍ ଡେଭିଡ୍ ଜେମ୍ସ ବାଗି ଆଜ୍ଞା କହୁଥିଲେ କି ଏଇ ଯେନ୍ ପ୍ରକୃତିକେ ବା ଏଇ ଯେନ୍ ଧରାପୃଷ୍ଠକେ ବଚାବାର ଅଛେ ବୋଇଲେ ମହୁ ମାଛିମାନଙ୍କର ବଚବାର ବହୁତ ଜରୁରୀ ହେ। ତ ଆପଣ
2: ମହୁମାଛିର ମହୁଟା ସିନା ଆମେ ଛଡେଇ ଆଣିପାରମା?
1: ଆଜ୍ଞା ଆଜ୍ଞା।
2: କିନ୍ତୁ ମହୁ ତିଆରି କରବାର କୌଶଳଟା ଆମେ କାଇଁ କରିପାରମା?
1: ନାଇଁ କରିପାରୁ ଆଜ୍ଞା।
2: ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବି ମହୁ ତିଆରି, ବିଜ୍ଞାନ ଦୃଷ୍ଟିକୋଣରୁ ସେମାନେ ମହୁ ତିଆରି କରିପାରବେ? ମହୁ ମାଛିକେ ନେଇକି ପୁଷିଲେ ସିନା ସେମାନେ ମହୁ ତିଆରି କରିବେ, କିନ୍ତୁ ଆମେ ମହୁ ତିଆରି କରବାର କଳାଟା, ମହୁ ମାଛିର ଯେନ୍ ତାର ସ୍ୱତଃପ୍ରଭୁତ ଭାବରେ ଯେନ୍ ତାର ଟେକ୍ନିକଟା ଆମେ ଦେଖର ଆମେ ଜାଣି ନିହା ପାରୁ। ତ ଆମେ ମହୁ ମାଛିକେ ରଖମା ହେଲେ ସିନା ମହୁ ପାଏମା। ଥିଲେ ସିନା ସର୍ଦି ଠୁ, କାଶ ଠୁ, ଜ୍ୱର ଠୁ ବିଭିନ୍ନ କ୍ଷେତ୍ରରେ ଆମେ ମହୁଟାକେ ପ୍ରୟୋଗ କରୁଛୁ। ଯଦି ବି ଗାଁ ଗାଁ ଗଣ୍ଡା ମାନଙ୍କରେ ଛୁଆକେ ସର୍ଦି ଧରିଦେଲା କି କାଶ ହେଇଗଲା କି କିଛି ହେଇଗଲା, ସେମାନେ ମହୁ ଟିକେ ଚଟେଇକିରି ସେମାନେ ସୁସ୍ଥ କରୁଛନ୍। ବହୁତ ପରିମାଣରେ ଗାଁ ଗହଳିରେ ଆଜି ବି ଏଭଳିଆ ଚିକିତ୍ସା ଚାଲିଛି।
1: ଆରୁ ଇଟା ଇ ପ୍ରକାର ଚିକିତ୍ସା ପ୍ରକୃତିରେ ବିଶେଷ କରି ଛୋଟ ଛୋଟ ଛୁଆମାନଙ୍କର ଲାଗି ଲାଭପ୍ରଦ ହେସି, ସେମାନେ ସେମାନଙ୍କର ଯେନ୍ ମୁହଁ ଭିତରେ ଘା ହେଇଥିସି ହେଲେ ଫେର୍ ସେଟାକେ ଲଗାସନ୍, ତ କେତେ ଆରାମରେ ସେମାନେ ମିଠା ବି ପାଇଲେ ଆରୁ ସେମାନଙ୍କେ ଜଣାନି ପଡ଼ିଲା ସେ ମାନେ କଷ୍ଟଟା, ଯେନ୍ ଔଷଧର କଷ୍ଟଟା ଯେନ୍ ଅନୁଭବ କରସି ଜଣେ ମନୁଷ୍ ସେଟା ସେମାନେ ଫିଲ୍ ଫେର୍ ନି କରଲେ, କିନ୍ତୁ ସେମାନଙ୍କର ବିମାରୀଟା ଠିକ୍ ହେଇଯାଇସି ନି କାଏଁ? ତ ବହୁତ ଭଲ ଲାଗିଲା ଆଜ୍ଞା ଆପଣଙ୍କର ଏଇ ଯେନ୍ ମହୁ ବିଷୟରେ ଯେନ୍ କଥାବାର୍ତ୍ତା କହିଲେ, ଆର ଆଶା କରୁଛୁ ଆମର ଚାଷୀ ଭାଇ ବୋନମାନେ ନିହାତି ଭାବରେ ଏଥିରୁ କିଛି ନା କିଛି ମାନେ ଅନୁଭବ କରିଥିବେ ଯେ ମହୁ ମାଛିମାନେ ଆମର ଏଇ ଯେନ୍ ପରିବେଶ ଲାଗି କେତେ ଉପକାରୀ ହାତ ନି କାଏଁ? ତ ବହୁତ ଖୁସିର କଥା ଆଜ୍ଞା। ତ ଆଜି ଆପଣ ଆମକୁ ସମୟ ଦେଇଥିବାରୁ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ବହୁତ ବହୁତ ଧନ୍ୟବାଦ, ଜୁହାର।
2: ଧନ୍ୟବାଦ ଧନ୍ୟବାଦ ସମସ୍ତଙ୍କୁ, ଶ୍ରୋତା ବନ୍ଧୁମାନଙ୍କୁ ସମସ୍ତଙ୍କୁ ମୋର ଆଉଥରେ ଜୁହାର।

0: ଦାଦା
1: ହଇଗା
0: ସତେଗା ଇ ଆମର ଫକୀର ଭାଇ ଯେନ୍ଟା ଅଛନ୍ ଯାହା ହଉ ବଢ଼ିଆ ବୁଝେଇ ଦେଲେ ଯେନ୍ଟା ଛୋଟ ମୋଟ କଥା ମାନେ ବି ଅଛେ ମନକେ ପାଇଲା ଗା
1: ବିଲକୁଲ ବିଲକୁଲ ଆରୁ ଆମେ ଯଦି ଚାହେମା ବେଲେ ଆମେ ଫେର ଇ ବାଗେର ଯେନ୍ ଅନୁଭୂତିଟାକେ ଆମର କାର୍ଯ୍ୟକ୍ରମ ମାନେ ଅଲଗା ଲୋକମାନଙ୍କେ ଅଲଗା ଭାଇ ଭଉଣୀ ମାନକେ ଶୁଣେଇ ପାର୍ମା ତ ତାର ଲାଗି ତ ଆମେ ସବୁଦିନ କହୁଛୁ ଯେ ଆମକେ ଚିଠି ପତ୍ର ମାନେ ଲେଖମେନି କାଏଁ ହେଲେ ତାର ଲାଗି ତ ଆମେ ଠିକନାଟା ଆମର ଯେନ୍ କାର୍ଯ୍ୟକ୍ରମ ସରିଲା ବେଲେ ଦେମା ହିଁ ଦେମା ହେଲେ ଆଉ ଦୁଇଟା ସୂଚନା ମାନେ ରହିଯାଇଛି ଯେ
0: ଭୁଲି ଛାଡ଼ିଲା ବାଗି ଲାଗୁଥିଲା ନ ଇ କଥା ସୁରକ୍ଷା ଦେଖ ତ ବୋଲେ ଚାଲ ଇ ପହିଲା କିରି ଆମର ବଜାର ହାଟର କଥାକେ କହି ରଖୁନେ
1: ହଇ ହଇ ହଇ ଆରୁ ଇ ବଜାର ହାଟର ହାଲଚାଲଟା ଆମର ଯେନ୍ ରାଉରକେଲା ଆଖରପାଖର ବଜାରର ହାରାହାରି ଦରଦାମଟା ହେ ଯେନ୍ତାକି ଆମର ଯେନ୍ ରାଉରକେଲାର ଇସ୍ପାତ ହାଟ ଯେନ୍ଟାକି ଆମେ ଝାଡ଼ଖଣ୍ଡ ମାର୍କେଟ କହୁଛୁ ତାର ବାଦେ ଝିରପାନି ଲାଠିକଟା ଆମର ନୂଆଗାଁ ଇଆଡ଼େ ଆମର କୁଆରମୁଣ୍ଡା ଇ ଆଖରପାଖର ବଜାରର ହାରାହାରି ଦରଦାମ ସବୁ ହାଏ ବୋଲେ ତମେ ଟିକେ କହିଦିଅ
0: ହଇ ବୋଇଲେ ଇନେ ରହିଥିଲା ଆଜିକା ଆଲୁ କିଲୋ ପିଛା 16 ରୁ 20 ଟଙ୍କା ପିଆଜ 25 ଟଙ୍କା ଲେସୁନ 200 ଟଙ୍କା ଅଦା 120 ଟଙ୍କା ଆରୁ ସେ ବାଗିରେ ଦେଖମା ବୋଇଲେ ବିଲାତି ରହିଥିଲା 50 ରୁ 60 ଟଙ୍କା ବିଲାତି ରହିଥିଲା 50 ରୁ 60 ଟଙ୍କା ବାଇଗନ 30 ରୁ 40 ଟଙ୍କା ଭେଣ୍ଡି 15 ରୁ 20 ଟଙ୍କା ବରବଟି 20 ରୁ 30 ଟଙ୍କା କରଲା 40 ଟଙ୍କା ବନ୍ଧାକୋବି 20 ରୁ 30 ଟଙ୍କା ଫୁଲକୋବି 35 ରୁ 40 ଟଙ୍କା ସାରୁ 50 ଟଙ୍କା ଲାଉ ଗୁଟା କି 20 ଟଙ୍କା ମାଖନ 20 ରୁ 30 ଟଙ୍କା କାକିର 30 ରୁ 40 ଟଙ୍କା ଗାଜର 40 ରୁ 50 ଟଙ୍କା ବିଟ 30 ରୁ 40 ଟଙ୍କା ଜହ୍ନି 30 ରୁ 40 ଟଙ୍କା ବିନ୍ସ 60 ଟଙ୍କା କଷା କଦେଲ 40 ରୁ 50 ଟଙ୍କା କୁନ୍ଦୁରୁ 30 ରୁ 40 ଟଙ୍କା ବୋଇଲେ କଞ୍ଚା ମିର୍ଚା ରହିଥିଲା 120 ଟଙ୍କା କିଲୋ ପିଛା
1: ହଇ ହଇ ତ ଏଇଟା ତ ଗଲା ବଜାର ହାଟର ହାଲଚାଲ ସୁକୁରୁ
0: ହଇ ଦାଦା
1: ବୋଇଲେ ପାଣିପାଗର ସୂଚନା ଫେର ଆସି ପହଞ୍ଚିଛେ ଆମକୁ ଏଇ ଯେନ୍ ଆମର ପାଣିପାଗ ବିଭାଗ ସୁନ୍ଦରଗଡ଼ କିରେ ଠାନୁ ବୋଇଲେ ସେ କଥା ମାନକେ ବି ଟିକେ କହିଦେବୁ ଆମର ଚାଷୀ ଭାଇ ଭଉଣୀ ମାନକେ ବୋଇଲେ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ସଫା ରହିବା ବୋଲିକରି ଜଣାପଡ଼ୁଛେ ଶୁକ୍ରୁ ହେଲେ ଫେର କେନ କେନ୍ତା ଟିକେ ରହୁଛେ ମେଘ ପାଗ ଫେର ରହିପାରେ ଆରୁ କେନ କେନ୍ତା ଟିକେ ରହୁଛେ ବୁନ୍ଦାବାନ୍ଦି ବି ହେଇପାରେ ବୋଲିକରି ସୂଚନାଟା ରହିଛେ ଆରୁ ଯେନ୍ ପବନଟା ବୁହିବା ଇଟା ଘଣ୍ଟା ପ୍ରତି 4 କିଲୋମିଟର ହିସାବ ନ ବୁହିବାର ସମ୍ଭାବନା ରହିଛେ ଆରୁ ଯଦି ତାପମାତ୍ରାକେ ଦେଖମା ବୋଇଲେ ସବୁଠାନୁ ଏତକା 44 ଡିଗ୍ରୀ ଆରୁ ସବୁଠାନୁ କମ୍ 28 ଡିଗ୍ରୀ ସେଲସିୟସ୍ ରହିବା ବୋଲିକରି ଅନୁମାନ କରାଯାଉଛେ ହେନ୍ତା ନ ଆଦ୍ରତା ସବୁଠାନୁ ଏତକା ଶତକଡ଼ା 54 ଭାଗ ଆରୁ ସବୁଠାନୁ କମ୍ ଶତକଡ଼ା 11 ଭାଗ ରହିବା ବୋଲିକରି ସୂଚନାଟା ରହିଛେ
0: ବୋଇଲେ ଦାଦା
1: ହଇଗା
0: ସମୟ ବି ତ ହେଇ ଆସିଲାନ ବାକି ଲାଗୁଛେ ବେଲା ବେଲିନୁ
1: ହଇ ହଇ ସମୟ ଫେର ହେଇ ଆସିଲାନ ଆମର ବୈଠକ ସରବାର ଲାଗି
0: ହଇ
1: ହେଲେ ମୁଇଁ ଇନି କହୁଥିଲି କାଏଁ ଇ ଯେନ୍ ଆମର କାର୍ଯ୍ୟକ୍ରମରେ ସାମିଲ ହେବାର ଲାଗି ଚାହୁଁଛନ୍ ଆରୁ ଆମର କାର୍ଯ୍ୟକ୍ରମ ବିଷୟରେ ମତାମତ ଦେବାର ଲାଗି ଚାହୁଁଛନ୍ ବୋଇଲେ ଚିଠି ପତ୍ର ତ ଲେଖବାର ଲାଗି ପଡ଼ବା ଆରୁ ସେ ଚିଠି ପତ୍ର ନିଜର ଯେନ୍ ମୋବାଇଲ ନମ୍ବରଟା ଦେଲେ କାଇଁ ଆମେ ସେମାନଙ୍କର ସାଙ୍ଗେ କଥା ଲାଗି ପାର୍ମା
0: ନିହାତି ଦାଦା ବୋଇଲେ ଭାଇ ବହିନ ଧ୍ୟାନ ଦେବେ ଆରୁ ଆମକେ ଚିଠି ପଠାବେ ଇ ଠିକନା ଥି
1: ହଇ
0: ଆରୁ ଆମ ଠିକନା ହଉଛେ ଖେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042
0: ବୋଇଲେ ଚାଷୀ ଭାଇ ଭଉଣୀ ମାନେ ଆଜିର ବୈଠକିନୁ ଆମର ମଙ୍ଗଲୁ ଦାଦାକେ ଆର ଇ ଶୁକ୍ରୁ ଭାଇକେ ବିଦାୟ ଦଉନ୍
1: ଜୁହାର।

ପ୍ରଚାର କଲୁ ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣିଲେ ଆଲୋଚନା କୃଷକର ବନ୍ଧୁ ମହୁମାଛି। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ଫକୀର ବଡ଼ା। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ବିନୟ କୁଲୁ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ଭୁବନେଶ୍ୱରରେ ଅନୁଷ୍ଠିତ ପୂର୍ବାଞ୍ଚଳ ସମ୍ମିଳନୀର ଏକ ରେଡିଓ ରିପୋର୍ଟ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଗତକାଲି ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026। ସମ୍ମିଳନୀକୁ ପୂର୍ବାହ୍ନ 10:00 ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ପରେ ପରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
1: जोनल एग्रीकल्चर कॉन्फ्रेंस में आप सभी महानुभावों का हार्दिक स्वागत करता हूं। इस आयोजन का

ଅଂଶୁଘାତ ସତର୍କତା ସୂଚନା। ଲକ୍ଷଣ, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା, ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ, ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ 11-3 ମଧ୍ୟରେ ଖରାତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ବରଂ ଏହା ଅତି ଉଚ୍ଚକୋଟୀର ପ୍ରଯୁକ୍ତି ବିଦ୍ୟାକୁ ଆପଣେଇଛି। ତେବେ ଚିକିତ୍ସା ବିଜ୍ଞାନର କ୍ରମାଗତ ପ୍ରଗତି ମାଧ୍ୟମରେ ମଣିଷ ନିଜର ଆୟୁଧ ବୃଦ୍ଧି କରିପାରିଛି ଓ ମୃତ୍ୟୁ ହାର ସଂଖ୍ୟା ମଧ୍ୟ ଖୁବ୍ ହ୍ରାସ ପାଇଛି। ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ବିଜ୍ଞାନର ଅଗ୍ରଗତି ଯୋଗୁଁ ଚିକିତ୍ସା ବିଜ୍ଞାନରେ ଯେତେଗୁଡ଼ିଏ ନୂତନ ଆବିଷ୍କାର ହୋଇଛି ସେ ମଧ୍ୟରୁ ଚିକିତ୍ସା ବିଜ୍ଞାନ ଇତିହାସରେ ଆଣ୍ଟିବାୟୋଟିକ୍ସ ପେନ୍ସିଲିନ୍ର ଆବିଷ୍କାର ସବୁଠାରୁ ବଡ଼ ଆବିଷ୍କାର ମଧ୍ୟରୁ ଗୋଟିଏ ବୋଲି ଗ୍ରହଣ କରାଯାଇଥାଏ। ତେଣୁ ଏହା ସ୍ପଷ୍ଟ ଯେ ବିଜ୍ଞାନ ଓ ବୈଜ୍ଞାନିକମାନଙ୍କ ନିରନ୍ତର ଗବେଷଣା ବିନା ପେନ୍ସିଲିନ୍ କିମ୍ବା ଆଣ୍ଟିବାୟୋଟିକ୍ସର ସୃଷ୍ଟି ସମ୍ଭବ ହୋଇପାରିନଥାନ୍ତା। ଆଉ ଶ୍ରୋତାବନ୍ଧୁ, ପେନ୍ସିଲିନ୍ର ସଫଳତା ପରେ ବିଜ୍ଞାନ ଆହୁରି ଆଗକୁ ବଢ଼ିଲା ଏବଂ ଆଜି ଆମ ପାଖରେ ଶତାଧିକ ପ୍ରକାରର ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ସ ଉପଲବ୍ଧ ଅଛି। ତେବେ ଶ୍ରୋତାବନ୍ଧୁ, ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ଆଜି ଆମେ ଆସନ୍ତୁ ମାନବ ସମାଜ ଉପରେ ଏହି ପେନ୍ସିଲିନ୍ର ପ୍ରଭାବ ବା ଉପକାରିତା ସମ୍ପର୍କରେ ଆଜି ଆମେ ଆସନ୍ତୁ ଜାଣିବା ପାଇଁ ଆଲୋଚନା କରିବା। ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମର ଅତିଥି ଯେକି ରାଉରକେଲା ଗଭର୍ଣ୍ଣମେଣ୍ଟ ଅଟୋନମସ୍ କଲେଜର କେମିଷ୍ଟ୍ରି ପ୍ରଫେସର ଡକ୍ଟର ପ୍ରତାପ କୁମାର ସ୍ୱାଇଁଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ। ଆକାଶବାଣୀ ରାଉରକେଲାର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମୋର ନମସ୍କାର।
0: ଆଜ୍ଞା। ତେବେ ସାର୍, ଯେପରି ଆପଣ ଜାଣନ୍ତି ଯେ ଆମର ପ୍ରତ୍ୟେକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ଆମେ ବିଜ୍ଞାନର ନୂଆ ନୂଆ ବିଷୟବସ୍ତୁ ଉପରେ ଆମେ ଆଲୋଚନା କରିଥାଉ, ଏବଂ ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ମଧ୍ୟ ଏକ ସୁନ୍ଦର ବିଷୟବସ୍ତୁ ଉପରେ ଆମର ଆଲୋଚନା ରହିଛି, ଯେପରିକି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଆବିଷ୍କାର ହେଉଛି ଆଣ୍ଟିବାୟୋଟିକ୍ସ ପେନିସିଲିନ୍ ଏବଂ ଏହାର ଉପକାରିତା ସମ୍ପର୍କରେ। ତେବେ ସାର୍, ଆପଣ ଯେହେତୁ ରାଉରକେଲା ଗଭର୍ଣ୍ଣମେଣ୍ଟ କଲେଜରେ କେମିଷ୍ଟ୍ରି ଡିପାର୍ଟମେଣ୍ଟରେ ଆପଣ କାର୍ଯ୍ୟ କରୁଛନ୍ତି ଏବଂ ଏ ଦିଗରେ ବିଭିନ୍ନ କ୍ଷେତ୍ରରେ ଆପଣ ରିସର୍ଚ୍ଚ କରିଛନ୍ତି, ତେଣୁ ଆଶା କରୁଛୁ ଏ ସମ୍ପର୍କରେ ଆପଣ ଆମ ଶ୍ରୋତାମାନଙ୍କୁ ଖୁବ୍ ସୁନ୍ଦର ଭାବରେ ଅବଗତ କରାଇବେ ବୋଲି ଆମର ଆଶା ରହିଛି। ତେବେ ସାର୍, ଆପଣ ପ୍ରଥମେ କୁହନ୍ତୁ ଯେ ପେନିସିଲିନ୍ ପ୍ରକୃତରେ କ'ଣ?
1: ପେନିସିଲିନ୍ ହେଉଛି ଏକ ଆଣ୍ଟିବାୟୋଟିକ୍, ଏହା ଏକ ଜୈବ ରାସାୟନିକ ପଦାର୍ଥ। ତେଣୁ ପେନିସିଲିନ୍ର ରାସାୟନିକ ଫର୍ମୁଲା ହେଲା C9H11O4SN2R, ଏବଂ ଆର୍ର ପରିବର୍ତ୍ତନକୁ ନେଇକରି ଆମର ପେନିସିଲିନ୍ର ନାମକରଣ କରାଯାଇଥାଏ। ତେଣୁ ପେନିସିଲିନ୍ ହେଉଛି ବିଶ୍ୱର ପ୍ରଥମ ସଫଳ ଭାବେ ପ୍ରସ୍ତୁତ ଆଣ୍ଟିବାୟୋଟିକ୍। ଏହାକୁ ଶରୀରର ବୀଜାଣୁ ବା ବ୍ୟାକ୍ଟେରିଆ ଜନିତ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟବହାର କରାଯାଇଥାଏ, ଯାହାକି ବୀଜାଣୁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବିନାଶ କରିବା ସହିତ ସେମାନଙ୍କର ବଂଶବୃଦ୍ଧିକୁ ମଧ୍ୟ ରୋକିଥାଏ।
0: ଆଜ୍ଞା। ତେବେ ସାର୍, ଆପଣ କୁହନ୍ତୁ ଯେ ଏହି ପେନିସିଲିନ୍ କିଏ ଏବଂ କେବେ ଆବିଷ୍କାର କରିଥିଲେ?
1: ପେନିସିଲିନ୍କୁ ସ୍କଟଲ୍ୟାଣ୍ଡର ଜୀବବିଜ୍ଞାନୀ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ 1928 ଆବିଷ୍କାର କରିଥିଲେ। ଏହି ପେନିସିଲିନ୍ ଆବିଷ୍କାରର ଗୋଟିଏ ସଂକ୍ଷିପ୍ତ ଇତିହାସ ଅଛି, ସେ ସମ୍ପର୍କରେ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଜଣାଇବାକୁ ଚାହୁଁଛି। ଫ୍ଲେମିଙ୍ଗ ତାଙ୍କ ଲାବୋରେଟୋରୀରେ ଷ୍ଟାଫାଇଲୋକୋକସ୍ ବୀଜାଣୁ ବା ବ୍ୟାକ୍ଟେରିଆକୁ ନେଇ ଗବେଷଣା କରୁଥିଲେ। ସେ ଛୁଟିରେ ଯିବା ପୂର୍ବରୁ କିଛି ବ୍ୟାକ୍ଟେରିଆ କଲଚର ପ୍ଲେଟ୍କୁ ଟେବୁଲ ଉପରେ ଖୋଲା ଛାଡ଼ି ଦେଇଥିଲେ। ଫେରିବା ପରେ ସେ ଦେଖିଲେ ଯେ ସେହି ପ୍ଲେଟ୍ ଗୁଡ଼ିକରେ ଏକ ନୀଳ ସବୁଜ ରଙ୍ଗର ଫିମ୍ପି ବା ମୋଲ୍ଡ ସୃଷ୍ଟି ହୋଇଛି, ଏବଂ ଯେଉଁ ପ୍ଲେଟ୍ ଗୁଡ଼ିକ ବନ୍ଦ ଥିଲା ସେଥିରେ କିଛି ସୃଷ୍ଟି ହୋଇନାହିଁ। ତେଣୁ ଯେଉଁ ପ୍ଲେଟ୍ ଗୁଡ଼ିକରେ ଏହି ନୀଳ ସବୁଜ ରଙ୍ଗର ଫିମ୍ପି ବା ମୋଲ୍ଡ ସୃଷ୍ଟି ହୋଇଛି, ସେହି ଫିମ୍ପିର ଚାରିପାଖରେ ଥିବା ସମସ୍ତ ଷ୍ଟାଫାଇଲୋକୋକସ୍ ବ୍ୟାକ୍ଟେରିଆ ମରିଯାଇଛନ୍ତି। ତେଣୁ ସେ ଜାଣିବାକୁ ପାଇଲେ ଯେ ଏହି ଫିମ୍ପିର କିଛି ପ୍ରପର୍ଟି ବା ଗୁଣ ରହିଛି ଯାହାକି ବ୍ୟାକ୍ଟେରିଆକୁ ନଷ୍ଟ କରିଦେଉଛି, ଏବଂ ତା ଉପରେ ସେ ଗବେଷଣା କଲେ। ଏବଂ ଯେହେତୁ ଏହି ଫିମ୍ପିର ନାମ ଥିଲା ପେନିସିଲିନିୟମ୍ ନାଟାଟମ୍, ତେଣୁ ଏହି ଫିମ୍ପିରୁ ପ୍ରସ୍ତୁତ ହୋଇଥିବା ଏହି ପଦାର୍ଥ ବା ଏହି ଆଣ୍ଟିବାୟୋଟିକ୍ର ନାମ ସେ ପେନିସିଲିନ୍ ରଖିଥିଲେ। ତେଣୁ ସେ March 7, 1929 ସେ ଏହାର ନାମକରଣ କରିଥିଲେ। ଏହା ଏତେ ସହଜ ନଥିଲା। ପେନିସିଲିନ୍ ଯେତେବେଳେ ଆମର ଆବିଷ୍କାର ହେଲା, ତାକୁ କେମିତି ଆମର ଶୋଧନ କରାଯାଇପାରିବ, କେମିତି ପ୍ରସ୍ତୁତ କରାଯାଇପାରିବ, କେମିତି ଆମର ରୋଗ ନିଦାନ ପାଇଁ ଆପ୍ଲିକେସନ୍ କରାଯିବ, ପ୍ରୟୋଗ କରାଯିବ, ତା'ପରେ ଗବେଷଣା ଚାଲିଲା। ଏବଂ ପ୍ରଥମେ ସେମାନେ 8 ନେଇ ତା'ପରେ ପରୀକ୍ଷା କରିଥିଲେ। ସେ 8 ଦେହରେ ରୋଗିଣା ମୂଷା 4 ଦେହରେ ପେନିସିଲିନ୍ ଦିଆଯାଇଥିଲା, ଆଉ 4 ସେମିତି ଛାଡ଼ି ଦିଆଯାଇଥିଲା। ତେଣୁ କିଛି ସପ୍ତାହ ମଧ୍ୟରେ ଦେଖାଗଲା ସେ 4

0: ମୂଷା ଯାହା ଦେହରେ ପେନସିଲିନ୍ ଦିଆଯାଇ ନାହିଁ ସେମାନେ ମୃତ୍ୟୁବରଣ କରିଛନ୍ତି, ଏବଂ ଯେଉଁମାନଙ୍କ ଦେହରେ ଆମର ସଂକ୍ରମଣ ବ୍ୟାକ୍ଟେରିଆଲ ଇନଫେକ୍ସନ୍ ଥିଲା ସେମାନଙ୍କୁ ପେନସିଲିନ୍ ଦିଆଯାଇଥିଲା, ସେମାନେ ଆରୋଗ୍ୟ ଲାଭ କରିଛନ୍ତି। ତାପରେ ଯେ ଆମର ମାନବ ଦେହରେ ଏହାର ପ୍ରୟୋଗ କରାଯାଇଥିଲା 1945 ଆଲେକଜାଣ୍ଡର ଫ୍ଲେମିଂ, ଏଚ୍ଡବ୍ଲ୍ୟୁ ଫ୍ଲୋରେ ଓ ବୋରିସ୍ ଚେନ୍ ସେମାନଙ୍କର ଏହି ପେନସିଲିନ୍ ପ୍ରସ୍ତୁତିରେ ଅବଦାନ ପାଇଁ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ।
1: ଆଜ୍ଞା, ଏଇଟା ଯେମିତି କହିଲେ ଆଲେକଜାଣ୍ଡର ଫ୍ଲେମିଂ ଏହି ପେନସିଲିନ୍ର ଆବିଷ୍କାର କରିଥିଲେ ଏବଂ ଏହା ଚିକିତ୍ସା କ୍ଷେତ୍ରରେ ଗୋଟେ ସୁନ୍ଦର ଆବିଷ୍କାର ବୋଲି ଆମେ ନିଶ୍ଚୟ ଭାବରେ କହିବା। ତେବେ ସାର୍ ଆପଣ କୁହନ୍ତୁ ଯେ ପେନସିଲିନ୍ କେଉଁ ପ୍ରକାରର ଔଷଧର ଶ୍ରେଣୀଭୁକ୍ତ ଏବଂ ଏହାର ପ୍ରକାରଭେଦ ସବୁ କ'ଣ ରହିଛି?
0: ପ୍ରକୃତପକ୍ଷେ ପେନସିଲିନ୍ କେଉଁ ପ୍ରକାର ଔଷଧର ଶ୍ରେଣୀଭୁକ୍ତ କହିବା ପୂର୍ବରୁ ମୁଁ ଗୋଟେ କଥା କହିବି। ଯେତେବେଳେ ଆମର ପେନସିଲିନ୍ର ଆବିଷ୍କାର ପୂର୍ବରୁ ଯେତେବେଳେ ବ୍ୟାକ୍ଟେରିଆଲ ଇନଫେକ୍ସନ୍ ମଣିଷ ଦେହରେ ଦେଖାଦେଉଥିଲା ସେତେବେଳେ ସିଲଭର୍ ସାନ୍ ନାମକ ଏକ ପଦାର୍ଥକୁ ପ୍ରୟୋଗ କରାଯାଉଥିଲା, ଯାହା ଆର୍ସେନିକ୍ରୁ ତିଆରି, ଏବଂ ଦେଖାଗଲା ଯେ ଆର୍ସେନିକ୍ର ପାର୍ଶ୍ୱ ପ୍ରତିକ୍ରିୟା ବହୁତ ଅଧିକ ଏବଂ ଆର୍ସେନିକ୍ ହେଉଛି କ୍ୟାନ୍ସର କଜିଂ, କ୍ୟାନ୍ସର ସୃଷ୍ଟି କରୁଛି। ତେଣୁ ଯାହାଫଳରେ ବିଜ୍ଞାନୀମାନେ ଆଉ ଗୋଟେ ଅଲ୍ଟରନେଟିଭ୍ ଆଣ୍ଟିବାୟୋଟିକ୍ର ସନ୍ଧାନରେ ଥିଲେ। ଯେତେବେଳେ ଆଲେକଜାଣ୍ଡର ଫ୍ଲେମିଂ ଏହି ପେନସିଲିନ୍ ଆବିଷ୍କାର କଲେ ଏହା ତାହାକୁ ଦୂର କଲା ଏବଂ ଯାହାର ପାର୍ଶ୍ୱ ପ୍ରତିକ୍ରିୟା ବହୁତ କମ୍। ତେଣୁ ଆମର ଏହି ପେନସିଲିନ୍ର ଆବିଷ୍କାର ଆକ୍ଚୁଆଲି ଆଣ୍ଟିବାୟୋଟିକ୍ର ଜନ୍ମଦାତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏହା ଆଣ୍ଟିବାୟୋଟିକ୍ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଥିଲା। ତେଣୁ ପେନସିଲିନ୍ ଆକ୍ଚୁଆଲି ଆଣ୍ଟିବାୟୋଟିକ୍ ଶ୍ରେଣୀଭୁକ୍ତ, ଏହାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପ୍ରାକୃତିକ ପେନସିଲିନ୍ ବା ନ୍ୟାଚୁରାଲ ପେନସିଲିନ୍, ଆଉ ଗୋଟେ ହେଲା ସେମି ସିନ୍ଥେଟିକ୍ ପେନସିଲିନ୍। ଏହି ନ୍ୟାଚୁରାଲ ପେନସିଲିନ୍ରେ ଆମର ଆସୁଛି ପେନସିଲିନ୍ ଜି, ଏବଂ ସେମି ସିନ୍ଥେଟିକ୍ ପେନସିଲିନ୍ରେ ଆସୁଛି ଆମୋକ୍ସିସିଲିନ୍ ଓ ଆମ୍ପିସିଲିନ୍। ତେଣୁ ପ୍ରାକୃତିକ ପେନସିଲିନ୍ ପ୍ରକୃତପକ୍ଷେ ହେଲା ନ୍ୟାରୋ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍। ନ୍ୟାରୋ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ କହିଲେ ଯେଉଁ ଆଣ୍ଟିବାୟୋଟିକ୍ ଅଳ୍ପ କିଛି ରୋଗକୁ ଆରୋଗ୍ୟ କରିବାରେ ସକ୍ଷମ, ତାହାକୁ ଆମେ ନ୍ୟାରୋ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ କହିବା। ତେଣୁ ଏହି କ୍ଷେତ୍ରରେ ଆମର ପେନସିଲିନ୍ ଜି ହେଉଛି ନ୍ୟାରୋ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍। କିନ୍ତୁ ସେମି ସିନ୍ଥେଟିକ୍ ପେନସିଲିନ୍ ସବୁ ଆସୁଛି ଆମର ବ୍ରୋଡ୍ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଶ୍ରେଣୀରେ। କାହିଁକି ନା ଏହି ସେମି ସିନ୍ଥେଟିକ୍ ପେନସିଲିନ୍ ଯଥା ଆମୋକ୍ସିସିଲିନ୍ ହେଲା, ଆମ୍ପିସିଲିନ୍ ହେଲା, କି ସେମାନଙ୍କର ସୋଡ଼ିୟମ୍ ପଟାସିୟମ୍ ଡେରିଭେଟିଭ୍ ହେଲା, ସେମାନେ ସବୁ ବିଭିନ୍ନ ରୋଗ, ବହୁତ କିଛି ରୋଗର ନିଦାନ ପାଇଁ ବ୍ୟବହାର କରାଯାଉଛି। ତେଣୁ ଏହାକୁ ବ୍ରୋଡ୍ ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ କୁହାଯାଉଛି। ଏହା ବାଦ ଆମର ସାଇଣ୍ଟିଫିକ୍ କ୍ଲାସିଫିକେସନ୍ କରାଯାଇଛି ପେନସିଲିନ୍ର, ଏହାକୁ ମୁଖ୍ୟତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଗୋଟେ ହେଲା ନ୍ୟାଚୁରାଲ, ଆଉ ଗୋଟେ ହେଲା ସେମି ସିନ୍ଥେଟିକ୍, ଆଉ ଗୋଟେ ହେଲା ବିଟା ଲାକ୍ଟାମେଜ୍ ଇନିଭିଟର୍ସ। ନ୍ୟାଚୁରାଲ ପେନସିଲିନ୍ରେ ଆମର ଆସୁଛି ପେନସିଲିନ୍ ଜି, ଯାହାକୁ ଆମେ ଓରାଲି ନେଇଥାଏ, ଏବଂ ସେକେଣ୍ଡ କାଟାଗୋରି ଆମର ସେମି ସିନ୍ଥେଟିକ୍ ପେନସିଲିନ୍, ଯେଉଁଗୁଡ଼ା ଆମର ଆମୋକ୍ସିସିଲିନ୍ ବା ଆମ୍ପିସିଲିନ୍ ସେହି ଶ୍ରେଣୀରେ ଆସୁଛି। ଥାର୍ଡ ହେଲା ଆମର ବିଟା ଲାକ୍ଟାମେଜ୍ ଇନିଭିଟର୍ସ, ଯେଉଁଥିରେ ଆମର କ୍ଲାଭୁଲାନିକ୍ ଏସିଡ୍ ଆଉ ସଲବ୍ୟାକ୍ଟମ୍, ଟାଜୋବ୍ୟାକ୍ଟମ୍ ଏସବୁ ଆମର ସେହି ଶ୍ରେଣୀରେ ଆସୁଛି। ଏବଂ ତାପରେ ପରେ ଆମର ସେମି ସିନ୍ଥେଟିକ୍ ଆମର ତିନି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ଏସିଡ୍ ରେଜିଷ୍ଟାଣ୍ଟ ଅଲ୍ଟରନେଟିଭ୍ ଟୁ ପେନସିଲିନ୍ ଜି, ଯଥା ଫିନୋକ୍ସି ମିଥାଇଲ୍ ପେନସିଲିନ୍, ଆଉ ଗୋଟେ ହେଲା ପେନସିଲିନେଜ୍ ରେଜିଷ୍ଟାଣ୍ଟ ପେନସିଲିନ୍, ଏଥିରେ ଆମର ଆସୁଛି ଡାଇକ୍ଲୋକ୍ସାସିଲିନ୍ ଆଉ କ୍ଲୋକ୍ସାସିଲିନ୍, ଆଉ ଗୋଟେ ହେଲା ଏକ୍ସଟେଣ୍ଡେଡ୍ ସ୍ପେକ୍ଟ୍ରମ୍ ପେନସିଲିନ୍, ଏହି କ୍ଷେତ୍ରରେ ଆମର ଆସୁଛି ଆମିନୋ ପେନସିଲିନ୍, କାର୍ବୋକ୍ସି ପେନସିଲିନ୍ ଏବଂ ୟୁରିଡ଼ୋ ପେନସିଲିନ୍।
1: ଆଜ୍ଞା, ତ ଏତେ ଗୁଡ଼ିଏ ଶ୍ରେଣୀଭୁକ୍ତ ହେଇଛି ପେନସିଲିନ୍ର, ଆପଣ ସୁନ୍ଦର ଭାବରେ କହିଛନ୍ତି ସାର୍। ତେବେ ସାର୍ ଆପଣ କୁହନ୍ତୁ ଯେ ଏହି ପେନସିଲିନ୍ କେଉଁ ସବୁ ରୋଗର ଚିକିତ୍ସାରେ କାମ କରିଥାଏ?
0: ପେନସିଲିନ୍କୁ ମୁଖ୍ୟତଃ ଆମର ନିମୋନିଆ, କର୍ଣ୍ଣ ନାସା ଓ ଗଳା ସଂକ୍ରମଣ, ଚର୍ମ ରୋଗ, ବାତ ଜ୍ୱର, ସିଫିଲ୍ସ ଇତ୍ୟାଦି ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଏ। ବର୍ତ୍ତମାନ ସମୟରେ ଏହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାମାନଙ୍କ କ୍ଷେତ୍ରରେ ଜଟିଳ ସମସ୍ୟା ବା ଜଟିଳ ବ୍ୟାକ୍ଟେରିଆ ସଂକ୍ରମଣକୁ ଅତି କମ୍ ଖର୍ଚ୍ଚରେ ସଫଳ ଭାବରେ ଆରୋଗ୍ୟ ପାଇଁ ବ୍ୟବହାର କରାଯାଉଛି।
1: ଆଜ୍ଞା, ମାନେ କହିବାକୁ ଗଲେ ପିଲା ଛୁଆଙ୍କଠୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ଆଉ ଗୋଟେ କଥା ଆପଣ କୁହନ୍ତୁ ସାର୍, ଯେ ଏହା ଶରୀରରେ ବ୍ୟାକ୍ଟେରିଆକୁ କିପରି ନଷ୍ଟ କରିଥାଏ?
0: ପ୍ରକୃତ ପକ୍ଷରେ ଆମର ପ୍ରତିଟି ବ୍ୟାକ୍ଟେରିଆ ଚାହାନ୍ତି ସେମାନେ ଶରୀରରେ ପ୍ରବେଶ କରିବା ମାତ୍ରେ ସେମାନଙ୍କର ବଂଶବୃଦ୍ଧି କରିବା ପାଇଁ। ତେଣୁ ବଂଶବୃଦ୍ଧି କରିବା ପାଇଁ ହେଲେ ଆମର କୋଷ ବିଭାଜନ ଦରକାର। ତେଣୁ କୋଷ ବିଭାଜନ କଲାବେଳେ ଆସୁଛି ଆମର କୋଷ ପ୍ରାଚୀର, ପ୍ରତ୍ୟେକ ବ୍ୟାକ୍ଟେରିଆ ଚାହାନ୍ତି କୋଷ ପ୍ରାଚୀର ତିଆରି କରିବା ପାଇଁ। ସେ କୋଷ ପ୍ରାଚୀର ତିଆରି କରିବା ପାଇଁ ସେମାନେ ଏକ ରାସାୟନିକ ପଦାର୍ଥ ପ୍ରସ୍ତୁତ କରିଥାନ୍ତି, ଯାହାର ନାଁ ହେଲା ପେପ୍ଟିଡୋଗ୍ଲାଇକାନ୍। ଯେତେବେଳେ ଆମର ପେନସିଲିନ୍ ଶରୀରରେ ଆମେ ବ୍ୟବହାର କରୁଛେ, ସେ କ'ଣ କରୁଛି, ବ୍ୟାକ୍ଟେରିଆର ପେପ୍ଟିଡୋଗ୍ଲାଇକାନ୍ ପ୍ରସ୍ତୁତିକୁ ବନ୍ଦ କରିଦେଉଛି, ଯାହାଫଳରେ ବ୍ୟାକ୍ଟେରିଆ ତାର କୋଷ ପ୍ରାଚୀର ତିଆରି କରିପାରୁନାହିଁ, ଫଳରେ ବ୍ୟାକ୍ଟେରିଆ ମୃତ୍ୟୁ ମୁଖରେ ବା ସମୂଳ ନଷ୍ଟ ହୋଇଯାଉଛି।
1: ଆଜ୍ଞା, ତ ଆପଣ ଆଉ ଗୋଟେ କଥା କୁହନ୍ତୁ ଯେ ଏଇ ପେନସିଲିନ୍ କ'ଣ କରୋନା ବା ଥଣ୍ଡା ଜ୍ୱର ଭଳି ଭୂତାଣୁ ଜନିତ ରୋଗକୁ ମଧ୍ୟ ଆରୋଗ୍ୟ କରିପାରେ କି?
0: ପ୍ରକୃତ ପକ୍ଷରେ କହିବାକୁ ଗଲେ ପେନସିଲିନ୍ ହେଲା ବ୍ୟାକ୍ଟ୍ରିସିଡାଲ, ସେ ବ୍ୟାକ୍ଟେରିଆକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିହତ କରିବା ପାଇଁ ତିଆରି ହୋଇଛି, ଏବଂ ଏହା ହେଉଛି ବ୍ୟାକ୍ଟ୍ରିସିଡାଲ ଆଣ୍ଟିବାୟୋଟିକ୍।
1: ଆଜ୍ଞା,
0: ମାନେ ବୀଜାଣୁକୁ ନଷ୍ଟ କରିବା ଆଣ୍ଟିବାୟୋଟିକ୍। ତେଣୁ ଯେତେବେଳେ ଏହାକୁ ଆମେ ବ୍ୟବହାର କରିବା କରୋନା କିମ୍ବା ଥଣ୍ଡା ଜ୍ୱର ଏହାର କିଛି ପ୍ରଭାବ ପଡ଼ିନଥାଏ, ଫଳରେ ଏହାକୁ ବ୍ୟବହାର କରାଯାଇନଥାଏ। କୌଣସି ଭାଇରାଲ ଇନଫେକ୍ସନକୁ ଏହା ଠିକ୍ କରିପାରିବ ନାହିଁ।
1: ତାମାନେ ଭୂତାଣୁ ଜନିତ ସଂକ୍ରମଣ ପାଇଁ ଏହା କାର୍ଯ୍ୟ କରିନଥାଏ। ତେବେ ସାର୍ ଆଉ ଗୋଟେ କଥା କୁହନ୍ତୁ ଯେ ଏହା ବଜାରରେ କେଉଁ ସବୁ ରୂପରେ ଉପଲବ୍ଧ ହୋଇଥାଏ?
0: ପ୍ରକୃତ ପକ୍ଷରେ ଦେଖିଲେ ଆମର ପେନସିଲିନ୍ ଛୋଟ ପିଲାମାନଙ୍କ ପାଇଁ ସିରପ୍ ଫର୍ମରେ ଆସୁଛି ବା ସସ୍ପେନସନ୍ ଫର୍ମ, ଲିକ୍ୱିଡ୍ ସସ୍ପେନସନ୍ ଫର୍ମ ତରଳ ଆକାରରେ ମିଳୁଛି।
1: ଆଜ୍ଞା।
0: ଏବଂ ବୟସ୍କ ଲୋକମାନଙ୍କ ପାଇଁ ଇଞ୍ଜେକ୍ସନ୍, କ୍ୟାପସୁଲ୍, ଟାବ୍ଲେଟ୍ ଆକାରରେ ମଧ୍ୟ ପେନସିଲିନ୍ ଉପଲବ୍ଧ।
1: ଆଉ କେଉଁ କେଉଁ ସିନ୍ଥେଟିକ୍ ଡ୍ରଗ୍ ପେନସିଲିନ୍ର ଅନ୍ତର୍ଭୁକ୍ତ?
0: ପେନସିଲିନ୍ ଶ୍ରେଣୀରେ ଆମର ଆସୁଛି ଅକ୍ସାସିଲିନ୍ ସୋଡ଼ିୟମ୍, ଟାଜୋବ୍ୟାକ୍ଟମ୍, ପାଇପରାସିଲିନ୍, ଆମ୍ପିସିଲିନ୍, ଆମୋକ୍ସିସିଲିନ୍ ଏବଂ ସୋଡ଼ିୟମ୍ ଆଉ ପଟାସିୟମ୍ ଡେରିଭେଟିଭ୍ ଅଫ୍ ପେନସିଲିନ୍, ତେଣୁ ଯାହାକି ବହୁଳ ଭାବରେ ଆମର ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଛି।
1: ତେବେ ଆପଣ ସାର୍ ଆଉ ଗୋଟେ କଥା କୁହନ୍ତୁ ଯେ ବର୍ତ୍ତମାନ ସମୟରେ ବର୍ତ୍ତମାନ ହସ୍ପିଟାଲ ମାନଙ୍କରେ ପେନସିଲିନ୍ର ବ୍ୟବହାର କିପରି ଭାବରେ କରାଯାଉଛି, ସେ ଉପରେ ଟିକେ କହିଲେ ଭଲ ହେବ।
0: ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଆମର ହସ୍ପିଟାଲରେ ପେନସିଲିନ୍ ବହୁଳ ଭାବରେ ବ୍ୟବହାର କରାଯାଉଛି। ଡାକ୍ତରଖାନାରେ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହେଲା ବ୍ୟାକ୍ଟେରିଆଲ ଇନଫେକ୍ସନ୍, ଜଟିଳ ଜୀବାଣୁ ସଂକ୍ରମଣରେ ଏହାକୁ ବ୍ୟବହାର କରାଯାଉଛି, ଯଥା ନିମୋନିଆ, ମେନିଞ୍ଜାଇଟିସ୍, ବାତ ଜ୍ୱର ଇତ୍ୟାଦି କ୍ଷେତ୍ରରେ ଏହା ବ୍ୟବହାର କରାଯାଉଛି। ନିମୋନିଆ ଆମର ପ୍ରକୃତ ପକ୍ଷରେ ହେଲା ଫୁସ୍ଫୁସ୍ର ଗୁରୁତର ସଂକ୍ରମଣ, ତେଣୁ ଏହାକୁ ଆମର ଆରୋଗ୍ୟ କରିବା ପାଇଁ ଡାକ୍ତରମାନେ ପେନସିଲିନ୍ର ବ୍ୟବହାର କରୁଛନ୍ତି। ମେନିଞ୍ଜାଇଟିସ୍ ହେଲା ମସ୍ତିଷ୍କ ଏବଂ ମେରୁଦଣ୍ଡର ଆବରଣରେ ହେଉଥିବା ଜୀବାଣୁ ସଂକ୍ରମଣ, ଏବଂ ବାତ ଜ୍ୱର ହୃଦଘାତର ବିପଦ ସୃଷ୍ଟି କରୁଥିବା ଏହି ରୋଗକୁ ରୋକିବା ପାଇଁ ଦୀର୍ଘକାଳୀନ ପେନସିଲିନ୍ ଇଞ୍ଜେକ୍ସନ୍ ଦିଆଯାଇଥାଏ। ଏହା ସହିତ ଅସ୍ତ୍ରୋପଚାରର ପରବର୍ତ୍ତୀ ସମୟରେ ରୋଗୀମାନଙ୍କ ଦେହରେ କିଛି ଜଟିଳ ସମସ୍ୟା ଦେଖାଯାଇଥାଏ, ଯଥା ଜୀବାଣୁ ସଂକ୍ରମଣ ଦେଖାଯାଇଥାଏ, ତେଣୁ ସେ କ୍ଷେତ୍ରରେ ମଧ୍ୟ ଆମୋକ୍ସିସିଲିନ୍ ବା ଆମ୍ପିସିଲିନ୍ ହିସାବରେ ଡାକ୍ତରମାନେ ଏହାକୁ ପ୍ରତିଷେଧକ ଔଷଧ ହିସାବରେ ବ୍ୟବହାର କରୁଛନ୍ତି। ତା ସହିତ ହୃଦରୋଗ ସଂକ୍ରମଣ, ହୃଦୟ ଭିତରେ ଭାଗ ବା ହାର୍ଟ ଭାଲ୍ଭରେ ହେଉଥିବା ଜୀବାଣୁ ଜନିତ ସଂକ୍ରମଣକୁ ମଧ୍ୟ ପ୍ରତିରୋଧ କରିବା ପାଇଁ ଏହାକୁ ଇଣ୍ଟ୍ରାଭେନସ୍ ବା ଭେନ୍ରେ ଆମର ଇଞ୍ଜେକ୍ସନ୍ ହିସାବରେ ବ୍ୟବହାର କରାଯାଉଛି। ଏହାକୁ ଛାଡ଼ିଦେଲେ ଆମର ପ୍ରସୂତିକାଳୀନ ସୁରକ୍ଷା ଏବଂ ଶିଶୁମାନଙ୍କର ସୁରକ୍ଷା ପାଇଁ ମଧ୍ୟ ପେନସିଲିନ୍ ବ୍ୟବହାର କରାଯାଉଛି, ଏବଂ ତତ୍ସହିତ ଯୌନ ସଂକ୍ରମଣ ବା ସିଫିଲ୍ସର ଟ୍ରିଟମେଣ୍ଟ ପାଇଁ ମଧ୍ୟ ପେନସିଲିନ୍କୁ ବ୍ୟବହାର କରାଯାଉଛି।
1: ଆଜ୍ଞା। ତେବେ ସାର୍ ଏବେ ଯେଉଁ କହିଲେ ଆପଣ ଗୁପ୍ତ ରୋଗ ବା ସିଫିଲ୍ସ ଚିକିତ୍ସାରେ ଏହା କିପରି ଭୂମିକା ଗ୍ରହଣ କରିଥାଏ?
0: ପ୍ରକୃତ ପକ୍ଷରେ ଆମର କହିବାକୁ ଗଲେ ଗୁପ୍ତ ରୋଗ ଚିକିତ୍ସା ପାଇଁ ଏହି ଗୁପ୍ତ ରୋଗଟା କେମିତି ଆମର ସୃଷ୍ଟି ହେଉଛି ପ୍ରଥମେ ଜାଣିବା ଦରକାର। ଏହା ହେଲା ଜୀବାଣୁ ଜନିତ ବ୍ୟାକ୍ଟେରିଆ କଜିଂ ସିଫିଲ୍ସ, ତେଣୁ ବ୍ୟାକ୍ଟେରିଆର ସେଲ୍ ୱାଲ୍ ନଷ୍ଟ କରିବା ହେଲା ପ୍ରଥମ କାମ। ତେଣୁ ପେନସିଲିନ୍ ପ୍ରୟୋଗ ଫଳରେ ସେ ପ୍ରଥମେ ଯାଇ ଆମର ପେପ୍ଟିଡୋଗ୍ଲାଇକାନ୍କୁ ପ୍ରତିରୋଧ କରୁଛି, ଯେମିତି ବ୍ୟାକ୍ଟେରିଆ ଆଉ ପେପ୍ଟିଡୋଗ୍ଲାଇକାନ୍ ତିଆରି ନ କରିପାରିବ। ପେପ୍ଟିଡୋଗ୍ଲାଇକାନ୍ ଯେତେବେଳେ ତିଆରିକି ପ୍ରତିରୋଧ କରୁଛି, ଯାହାଫଳରେ ବ୍ୟାକ୍ଟେରିଆ ତା'ର ସେଲ୍ ୱାଲ୍ ସୃଷ୍ଟି କରିପାରୁନାହିଁ, ଫଳରେ ବ୍ୟାକ୍ଟେରିଆ ମୃତ୍ୟୁ ମୁଖରେ ପଡ଼ୁଛି ବା ବ୍ୟାକ୍ଟେରିଆର ସମୂଳ ଧ୍ୱଂସ ପାଇଯାଉଛି, ଯାହାଫଳରେ ସିଫିଲ୍ସ ରୋଗରୁ ଆମେ ଆରୋଗ୍ୟ ଲାଭ କରୁଛେ।
1: ଆଜ୍ଞା। ତେବେ ଆଉ ଗୋଟେ କଥା, ଆମେ ଜାଣିଛୁ ଯେ ପ୍ରତ୍ୟେକ ଆଣ୍ଟିବାୟୋଟିକ୍ସର ଅନେକ କିଛି ସାଇଡ୍ ଇଫେକ୍ଟସ୍ ମଧ୍ୟ ରହିଥାଏ ବା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ, ତ ପେନିସିଲିନ୍ ଖାଇବା ସମୟରେ ମଧ୍ୟ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ କି?
0: ନିଶ୍ଚିତ ଭାବରେ ପେନସିଲିନ୍ର ପାର୍ଶ୍ୱ ପ୍ରତିକ୍ରିୟା ରହିଛି, ତା ସହିତ ପେନସିଲିନ୍ ଆଲର୍ଜି ମଧ୍ୟ ରହିଛି। ତେଣୁ ପ୍ରଥମେ ଆମେ ଆଲୋଚନା କରିବା ପେନସିଲିନ୍ ଆଲର୍ଜି କ'ଣ। ତେଣୁ କିଛି ଲୋକ ଯେତେବେଳେ ଆମ ତାଙ୍କ ଦେହରେ ପେନସିଲିନ୍ ଡାକ୍ତରମାନେ ଦେଉଛନ୍ତି, ପ୍ରୟୋଗ କରୁଛନ୍ତି, ସେମାନଙ୍କର ଦେହ କୁଣ୍ଡେଇ ହେବା, କାଶ ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଦେଖାଦେଇଥାଏ। ତେଣୁ ଡାକ୍ତରମାନେ ଏହାକୁ ପ୍ରଥମେ ପେନସିଲିନ୍ ଇଞ୍ଜେକ୍ସନ୍କୁ ଡାଇଲ୍ୟୁଟ୍ କରି ସେମାନଙ୍କ ଦେହରେ ପ୍ରୟୋଗ କରିଥାନ୍ତି। ଯଦି ସେମାନଙ୍କ ବଡ଼ିରେ ସେ ପେନସିଲିନ୍ ଇଞ୍ଜେକ୍ସନ୍ ସୁଟ୍ କଲା, ତାହେଲେ ଦିଆଯିବ, ନଚେତ୍ ତାହାର ବିକଳ୍ପ ହିସାବରେ ଆମର ସେଫାଲୋସ୍ପୋରିନ୍, ମାକ୍ରୋଲାଇଟ୍ସ ଭଳି ଅଲ୍ଟରନେଟିଭ୍ ଆଣ୍ଟିବାୟୋଟିକ୍ ଦିଆଯିବ। ଏହା ସହିତ କିଛି ପ୍ରତିକ୍ରିୟା ମଧ୍ୟ ଦେଖାଇଥାଏ। କିଛି ଲୋକ ପେନସିଲିନ୍ ଖାଇବା ଦ୍ୱାରା ବା ଶରୀରରେ ନେବା ଦ୍ୱାରା ସେମାନଙ୍କର ପତଳା ଝାଡ଼ା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ପେଟ କାଟିବା ଭଳି ସମସ୍ୟା ଦେଖାଦେଇଥାଏ। ବେଳେବେଳେ ଶରୀରରେ ବଡ଼ ବଡ଼ ଫୋଟକା ଗୁଡ଼ାକ ସୃଷ୍ଟି ହୋଇଥାଏ, ତେଣୁ ଏସବୁ ହେଲା ପାର୍ଶ୍ୱ ପ୍ରତିକ୍ରିୟା।
1: ଆଜ୍ଞା। କିନ୍ତୁ ସେମିତି କିଛି ଅଧିକ ମାନେ କ୍ଷତି କରିନଥାଏ?
0: ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଏହି ପାର୍ଶ୍ୱ ପ୍ରତିକ୍ରିୟା କେତେ ଲୋକଙ୍କ ମଧ୍ୟରେ ହୋଇଥାଏ, ପ୍ରକୃତ ପକ୍ଷରେ ଏହା 1%-10%, ଏବଂ ବର୍ତ୍ତମାନ ଏଇ ଚିକିତ୍ସା ବିଜ୍ଞାନର ଉନ୍ନତି ଫଳରେ ଏହା ମାତ୍ର 1%-5% ଲୋକମାନଙ୍କ ମଧ୍ୟରେ ଦେଖାଦେଉଛି।
1: ଆଜ୍ଞା। ଏଇଟା ପ୍ରକୃତରେ ବହୁତ ଭଲ କଥା କହିଲେ, ତାମାନେ ପେନସିଲିନ୍ର ବ୍ୟବହାର ଚିକିତ୍ସା କ୍ଷେତ୍ରରେ ବହୁଳ ଭାବରେ କରାଯାଉଛି, ଯାହାଦ୍ୱାରା କି ଅନେକ ରୋଗରୁ ସେମାନେ ମୁକ୍ତି ପାଇପାରୁଛନ୍ତି। ତେବେ ଆଉ ଗୋଟେ କଥା ସାର୍ ଆମେ ଜାଣିବାକୁ ଚାହିଁବୁ ଯେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ କ'ଣ ଏବଂ ପେନସିଲିନ୍ ଉପରେ ଏହାର କି ପ୍ରଭାବ ପଡ଼ିଥାଏ?
0: ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ହେଲା ପ୍ରତ୍ୟେକ ମାଇକ୍ରୋ ଅର୍ଗାନିଜିମ୍ ଗୋଟିଏ ମେଡିସିନ୍ ଉପରେ ତାଙ୍କର ପ୍ରଭାବ ବିସ୍ତାର କରିବା ଏବଂ ସେଇ ମେଡିସିନର ପ୍ରଭାବକୁ ପ୍ରତିହତ କରିବାକୁ ଆମର ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ କହନ୍ତି। ଆମର ପେନସିଲିନ୍ ଉପରେ ଏହାର ପ୍ରଭାବ କ'ଣ, କେତେବେଳେ ଏହା ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଦେଖାଯାଏ, ଯେତେବେଳେ ଡାକ୍ତର

0: ଗୋଟେ ରୋଗୀ ଦେହରେ ବହୁଳ ଭାବରେ ପେନସିଲିନ୍ ବ୍ୟବହାର କରିଛନ୍ତି ଏବଂ ସେ କ୍ଷେତ୍ରରେ କ'ଣ ହେଉଛି ନା ପେନସିଲିନ୍ ଏ ଯେଉଁ ଆଣ୍ଟିବାୟୋଟିକ୍ ଆମର ମାଇକ୍ରୋ ଅର୍ଗାନିଜିମ୍ ସେଇ ଆଣ୍ଟିବାୟୋଟିକ୍ ସହିତ ଉପଯୋଜନ କରିଦେଇଛି ବାରମ୍ବାର ପ୍ରୟୋଗ ଦ୍ୱାରା ସେ ତାକୁ ସହି ନେଇଛି ସହି ନେଲା ପରେ କ'ଣ ହେବ ସେ ତାକୁ ପ୍ରତିରୋଧ କରିବ ଏବଂ ଆଉ କ'ଣ ହେଉଛି ନା କେତେ କ୍ଷେତ୍ରରେ ଆମେ ଡାକ୍ତରଙ୍କ ପରାମର୍ଶ ବିନା ଅଳ୍ପ ଡୋଜ୍ ନେଇଥାଉ ଡାକ୍ତର ଫୁଲ୍ କୋର୍ସ ଲେଖିଛନ୍ତି ଆମେ ତାର ଅଧା କୋର୍ସ ବ୍ୟବହାର କରୁଛେ ଆମକୁ ଭଲ ଲାଗୁଛି ତାପରେ ଆମେ ବନ୍ଦ କରିଦେଉଛେ ସେ କ୍ଷେତ୍ରରେ କ'ଣ ହେଉଛି ନା ସମ୍ପୂର୍ଣ୍ଣ ଭାବରେ ବୀଜାଣୁ ଗୁଡ଼ିକ ନଷ୍ଟ ହୋଇନଥାନ୍ତି ତେଣୁ ସେମାନେ କ'ଣ କରନ୍ତି ନା ସେମାନେ ପୁଣି ତାଙ୍କର ବଂଶ ବିସ୍ତାର କରନ୍ତି ଏବଂ ତାହାକୁ ପ୍ରତିରୋଧ କରନ୍ତି ପେନସିଲିନ୍ର ବ୍ୟବହାରକୁ ପ୍ରତିରୋଧ ପେନସିଲିନ୍କୁ ପ୍ରତିରୋଧ କରିଥାନ୍ତି ଏହାକୁ କୁହାଯାଏ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ
1: ଆଜ୍ଞା ତ ଆଉ ଗୋଟେ ଯେମିତିକି ମାନେ ଏଇ ପେନସିଲିନ୍କୁ କିପରି ଭାବରେ ସେବନ କରାଯାଇପାରିବ ବୋଲି ଆପଣ କହିବେ
0: ପ୍ରକୃତ ପକ୍ଷରେ ପେନସିଲିନ୍କୁ ସେବନ କରିବା ପୂର୍ବରୁ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ଏବଂ ଆମର ରୋଗର ସଠିକ୍ ଡାଇଗ୍ନୋସିସ୍ ଡାକ୍ତରମାନେ କରିବା ଉଚିତ ଏ ରୋଗ ନିରୂପଣ ପରେ ଡାକ୍ତରଙ୍କ ପରାମର୍ଶ ନେଇ ଆମେ ଏହାକୁ ବ୍ୟବହାର କରିବା ଉଚିତ ଏବଂ ଏହାକୁ ଅଧାରୁ ଛାଡ଼ିବା କଥା ନୁହେଁ ଡାକ୍ତର ଯେଉଁ କୋର୍ସ ଲେଖିଛନ୍ତି ଯେତିକି ମାତ୍ରାରେ ପେନସିଲିନ୍ର ବ୍ୟବହାର ଲେଖିଛନ୍ତି ସେତିକି ମାତ୍ରାରେ ଆମେ ଖାଇବା ନିହାତି ଦରକାର ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଆମର ପୁଣି ଆଉଥରେ ପରୀକ୍ଷଣ କରାଇ ନେବା ଉଚିତ ଆମର ପ୍ରକୃତ ଭାବରେ ରୋଗ ଆଉ ଅଛି ନା ସମ୍ପୂର୍ଣ୍ଣ ଭାବରେ କିଓର ହୋଇଗଲା ବା ଆରୋଗ୍ୟ ହୋଇଗଲା
1: ଠିକ୍ କଥା ପ୍ରକୃତରେ ମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ରୋଗୀମାନେ ସେବନ କରିବା ଉଚିତ ନହେଲେ ତାର ଯେପରି ଅନେକ କିଛି ସାଇଡ୍ ଇଫେକ୍ଟ ରହିଛି ତ ସେଟା ମଧ୍ୟ କ୍ଷତି କରିପାରେ ତେଣୁ ଆଉ ଗୋଟେ କଥା ସାର୍ ଆପଣ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଅନେକ ରୋଗୀ କିଛି କୌଣସି ରୋଗ ହେଲେ ସେମାନେ ଡାକ୍ତରଙ୍କ ପାଖକୁ ନ ଯାଇକି ମେଡିସିନ୍ ଷ୍ଟୋର୍କୁ ଚାଲିଯାଆନ୍ତି ଏବଂ ମେଡିସିନ୍ ଷ୍ଟୋର୍ରୁ ସେମାନେ ପଚାରିକି ମେଡିସିନ୍ ଖାଇଦେଇଥାନ୍ତି ତ ସେଥିପାଇଁ ଆପଣ ସାର୍ କ'ଣ କହିବାକୁ ଚାହିଁବେ
0: ନା ନିଶ୍ଚିତ ପକ୍ଷରେ ଯଦି ଆମେ ଦେଖିବା ଯେକୌଣସି ରୋଗ ହେଉ ଆମେ ତାର ଉପଶମ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଯଦି ଆମେ ବିନା ଡାକ୍ତରଙ୍କ ପରାମର୍ଶରେ ଏହି ପେନସିଲିନ୍ ଭଳି ଆଣ୍ଟିବାୟୋଟିକ୍ ଆମେ ବ୍ୟବହାର କରୁଛେ ଆମେ ଜାଣିଛେ ପେନସିଲିନ୍ର ସବୁ ସାଇଡ୍ ଇଫେକ୍ଟ ଅଛି ଯଦି କିଛି ସିରିୟସ୍ ସାଇଡ୍ ଇଫେକ୍ଟ ଯଥା ଆମର ବ୍ଲଡ୍ ପ୍ରେସର ହଠାତ୍ କମିଗଲା କି ନିଶ୍ୱାସ ପ୍ରଶ୍ୱାସରେ ଆମର କଷ୍ଟ ଅନୁଭବ କଲେ ସେ କ୍ଷେତ୍ରରେ ରୋଗୀକୁ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିବ ତେଣୁ ବିନା ପରାମର୍ଶରେ ଆମର ମେଡିସିନ୍ ଷ୍ଟୋର୍ରୁ ଯାଇ ଆମେ ପେନସିଲିନ୍ ଭଳି ମେଡିସିନ୍ ବ୍ୟବହାର କରିବା ଉଚିତ ନୁହଁ ତା ସହିତ ଯଦି ମଧ୍ୟ କିଛି ଆଲର୍ଜି ସୃଷ୍ଟି ହେଲା ସେ ଆଲର୍ଜି ମଧ୍ୟ ବେଳେବେଳେ ଭଲ ହୋଇନଥାଏ ତେଣୁ ଏଇଟା ମଧ୍ୟ ଗୋଟେ ଡର ରହୁଛି ଯେ ଆମେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପେନସିଲିନ୍ ଜାତୀୟ ଆମର ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ଅନୁଚିତ
1: ଆଜ୍ଞା ପ୍ରକୃତରେ ଠିକ୍ କଥା କହିଲେ ନିହାତି ଭାବରେ ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କୌଣସି ମେଡିସିନ୍ ଗ୍ରହଣ କରିବା ଉଚିତ ତେବେ ସାର୍ ଏଇ ଯେଉଁ କହିଲେ ପେନିସିଲିନ୍ ଯେଉଁମାନେ ଏଇ କୋର୍ସ ନେଉଛନ୍ତି ଅନେକ ଲୋକ ମଧ୍ୟ ଟିକେ ରିଲାକ୍ସ ହେଇଗଲେ ସେ କୌଣସି ମେଡିସିନ୍ ଅଧାରୁ ବନ୍ଦ କରିଦେଇଥାନ୍ତି ତ ଯଦି କୌଣସି ରୋଗୀ ପେନସିଲିନ୍ର କୋର୍ସ ଅଧାରୁ ବନ୍ଦ କରିଦିଅନ୍ତି ସେ କ୍ଷେତ୍ରରେ କ'ଣ ସବୁ ହୋଇଥାଏ ସେ ଉପରେ ଟିକେ କହିଲେ ଭଲ ହେବ
0: ତେଣୁ ଯେତେବେଳେ ଆମର ରୋଗୀ ପୁରା କୋର୍ସରୁ ଅଧା ଖାଇବା ବନ୍ଦ କରିଥାଏ କିଛି ମାତ୍ରାରେ ଖାଇ ବନ୍ଦ କରିଥାଏ ଟିକେ ଉପଶମ ହେଲେ ସେ କ୍ଷେତ୍ରରେ କ'ଣ ହୋଇଥାଏ ନା ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଭାବରେ ମରିନଥାନ୍ତି ସେ ସୁପ୍ତ ହୋଇ ରହିଥାନ୍ତି ତ ପରେ ପରେ ସେମାନେ ପେନସିଲିନ୍କୁ ରେଜିଷ୍ଟାନ୍ସ କରନ୍ତି ଯାହାକୁ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ କୁହାଯାଏ ଫଳରେ ସେମାନେ ଶକ୍ତିଶାଳୀ ହୋଇ ସେ ରୋଗକୁ ବଢ଼ାଇ ଦେଇଥାନ୍ତି ଯାହାଫଳରେ ରୋଗୀ ଅସୁବିଧାରେ ପଡ଼ିଥାଏ ଅଧାରୁ ବନ୍ଦ କଲେ ଆମର ରୋଗୀର ଆମର ବିଭିନ୍ନ ପ୍ରକାର ସେ ରୋଗ ବଢ଼ିଯାଇଥାଏ ବଢ଼ିଗଲା ଫଳରେ କ'ଣ ହୋଇଥାଏ ମାନେ ସେଇ ପେନସିଲିନ୍ ଯେଉଁ ମାତ୍ରା ଦିଆଯାଇଥିଲା ସେ ପେନସିଲିନ୍ ଆଉ କାମ କରିନଥାଏ ଯାହାଫଳରେ ରୋଗୀକୁ ଆହୁରି ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ଏବଂ ରୋଗ ନିଦାନରେ ମାନେ ମଧ୍ୟ ଡେରି ହୋଇଥାଏ ଏବଂ ତା ସହିତ ଆହୁରି ଆଣ୍ଟିବାୟୋଟିକ୍ର ମାତ୍ରା ବଢ଼ାଇ ଦେଇଥାଏ ଫଳରେ ଆମର ହାୟର ଆଣ୍ଟିବାୟୋଟିକ୍ ନେଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥାଏ ଫଳରେ ରୋଗୀ ଦୁର୍ବଳ ହେବା ସହିତ ମାନେ ତାକୁ ବହୁତ କିଛି ପଇସା ଖର୍ଚ୍ଚ କରିବାକୁ ପଡ଼ିଥାଏ ଏବଂ ଏହି ଆରୋଗ୍ୟ କରିବା ପାଇଁ ଆମର ସମୟ ଲାଗିଥାଏ ସମୟ ସାପେକ୍ଷ ହୋଇଥାଏ
1: ଠିକ୍ କଥା ସାର୍ କହିଲେ ବହୁତ ଭଲ କଥା କହିଲେ ପ୍ରକୃତରେ ତେଣୁ ନିହାତି ଭାବରେ ଅଧାର କୌଣସି ମାନେ ଡୋଜ୍କୁ ବନ୍ଦ କରିବା କଥା ନୁହେଁ କୌଣସି ମେଡିସିନ୍ ପେନସିଲିନ୍ ହେଉ କିମ୍ବା ଅନ୍ୟ କୌଣସି ମେଡିସିନ୍ ଅଧାରୁ ବନ୍ଦ କରିବା କଥା ନୁହେଁ ତେବେ ସାର୍ ଆଜି ତ ଆମେ ଆପଣଙ୍କଠୁ ପେନସିଲିନ୍ର ଉପକାରିତା ଉପରେ ଜାଣିଲୁ ଚିକିତ୍ସା କ୍ଷେତ୍ରରେ ଏହାର କିପରି ବିନିଯୋଗ ହେଉଛି ସେ ଉପରେ ଆମେ ଜାଣିଲୁ ତେବେ ମୋଟାମୋଟି ଭାବରେ ଆପଣ କୁହନ୍ତୁ ଯେ ଏହି ପେନସିଲିନ୍ର ଲାଭ କ'ଣ ରହିଛି ଏବଂ କ୍ଷତି କ'ଣ ରହିଛି ବା ତାର ଆଡ଼ଭାଣ୍ଟେଜେସ୍ ଡିସଆଡ଼ଭାଣ୍ଟେଜେସ୍ ଉପରେ ଟିକେ କହିଲେ ଭଲ ହେବ
0: ପ୍ରକୃତ ପକ୍ଷରେ ଆମେ ଦେଖିବାକୁ ଗଲେ ପେନସିଲିନ୍ର ଆବିଷ୍କାର ପୂର୍ବରୁ ଆମର ପ୍ରଥମ ବିଶ୍ୱଯୁଦ୍ଧ ହୋଇଥିଲା ସେତେବେଳେ ବହୁତ ଲୋକ ଆମର ସଂକ୍ରମଣରେ ମୃତ୍ୟୁବରଣ କରିଥିଲେ ଯେତେବେଳେ ପେନସିଲିନ୍ର ଆବିଷ୍କାର ଆମର 1928 ମସିହାରେ ହେଲା ତାପରେ ପରେ ଆମର ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା ସେତେବେଳେ ଆମର ଯେଉଁ ଯୁଦ୍ଧରେ ଆମର କ୍ଷତବିକ୍ଷତ ହୋଇଥିବା ସୈନିକମାନଙ୍କ ଉପରେ ପ୍ରୟୋଗ କରାଯାଇଥିଲା ଏବଂ ସେମାନଙ୍କ ଦେହରେ ଯେ ହୋଇଥିବା ବୀଜାଣୁ ସଂକ୍ରମଣ ବା ବ୍ୟାକ୍ଟେରିଆଲ ଇନଫେକ୍ସନ୍କୁ ପ୍ରତିହତ କରାଯାଇପାରିଥିଲା ଏବଂ ଏହି ପେନସିଲିନ୍ର ଜୀବାଣୁନାଶକ କ୍ଷମତା ହେଉଛି ବହୁତ ଏହା ବ୍ୟାକ୍ଟ୍ରିସିଡାଲ ସମ୍ପୂର୍ଣ୍ଣ ଭାବରେ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ ତା ସହିତ ଜଟିଳ ରୋଗ ଯଥା ନିମୋନିଆ ସିଫିଲ୍ସ ଧନୁଷ୍ଟଙ୍କାର ମେନିଞ୍ଜାଇଟିସ୍ ଏବଂ ଗଳା ସଂକ୍ରମଣ ଭଳି ମାରାତ୍ମକ ରୋଗଗୁଡ଼ିକକୁ ପେନସିଲିନ୍ ମଧ୍ୟ ସହଜରେ ଭଲ କରିଦେଇଥାଏ ଏବଂ ଏହା ସହିତ ପେନସିଲିନ୍ ବହୁତ ଶସ୍ତା ଏବଂ ସହଜରେ ଉପଲବ୍ଧ ଏବଂ ଏହା ମଧ୍ୟ ଆମର ଭାରତବର୍ଷରେ ଆମର ବହୁଳ ଭାବରେ ସରକାରୀ ମେଡିସିନ ସଂସ୍ଥା ବା ଫାର୍ମାକୋଲୋଜି ଠାରୁ ଆରମ୍ଭ କରି ପ୍ରାଇଭେଟ ସଂସ୍ଥା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଏହା ସହିତ ବେଳେବେଳେ ଅସ୍ତ୍ରୋପଚାର ସମୟରେ କ'ଣ ହୁଏ ନା, ଅସ୍ତ୍ରୋପଚାର ପରେ ଆମର ଜଟିଳ ବୀଜାଣୁ ଜନିତ ସଂକ୍ରମଣ ହୋଇଥାଏ, ତେଣୁ ତାହାକୁ ପ୍ରତିହତ କରିବା ପାଇଁ ମଧ୍ୟ ଡାକ୍ତର ଏହି ପେନସିଲିନକୁ ବ୍ୟବହାର କରିଥାନ୍ତି।
1: ଆଜ୍ଞା, ତେଣୁ କହିବାକୁ ଗଲେ ଏହାର ବିଭିନ୍ନ ପ୍ରକାରର ଉପକାରିତା ସମ୍ପର୍କରେ ତ ଆପଣ କହିଲେ, ତେବେ ଏହାର ଅପକାରିତା କ'ଣ ସବୁ ରହିଛି ସେ ଉପରେ ଟିକେ କହିଲେ ଭଲ ହେବ।
0: ତେଣୁ ପ୍ରଥମ ଅପକାରିତା ପେନସିଲିନ ହେଲା ପାର୍ଶ୍ୱ ପ୍ରତିକ୍ରିୟା, ଆଲର୍ଜି, ଆଲର୍ଜି ଏବଂ ସାଇଡ୍ ଇଫେକ୍ଟ। ତେଣୁ ଆଲର୍ଜି, କେତେକ ଲୋକଙ୍କ ଦେହରେ ପେନସିଲିନ ଯାଇନଥାଏ, ତେଣୁ ସେ କ୍ଷେତ୍ରରେ ଆମେ ଦେଖିଚାହିଁ ଆମର ପେନସିଲିନ ନେବା, ଡାକ୍ତରଙ୍କ ପରାମର୍ଶ ଅନୁସାରେ ପେନସିଲିନ ନେବା ଏବଂ ରୋଗକୁ ପ୍ରଥମେ ନିରୂପଣ କରିବା ଟେଷ୍ଟ ମାଧ୍ୟମରେ, ତାପରେ ଆମେ ପେନସିଲିନ ନେବା। ଦ୍ୱିତୀୟ ହେଲା ଆନାଫାଇଲାକ୍ସିସ୍। ଏ ଆନାଫାଇଲାକ୍ସିସ୍ ହେଲା ଏକ ଭୟ, ଯାହାଫଳରେ କ'ଣ ହୁଏ ନା, ପେନସିଲିନ ନେଲାବେଳେ ବେଳେବେଳେ ହଠାତ୍ ରୋଗୀର ରକ୍ତଚାପ କମିଯାଏ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରେ, ତେଣୁ ଏହି କ୍ଷେତ୍ରରେ ଡାକ୍ତରମାନଙ୍କ ପରାମର୍ଶ ନେବା ନିହାତି ଦରକାର। ଏ ଡାକ୍ତରମାନେ କ'ଣ କରନ୍ତି, ଅଳ୍ପ ମାତ୍ରାରେ ଦେଇ ପ୍ରଥମେ ଟେଷ୍ଟ କରନ୍ତି ରୋଗୀ କେମିତି ଅନୁଭବ କରୁଛି, ଯଦି ଏହା ସୃଷ୍ଟି ହୁଏ ଏହାକୁ ମଧ୍ୟ ପ୍ରତିହତ କରାଯାଇପାରିବ। ବିଭିନ୍ନ ପ୍ରକାର ଆମର ତା'ର ଅଲ୍ଟରନେଟିଭ ମେଡିସିନ ରହିଛି, ଅଲ୍ଟରନେଟିଭ ପେନସିଲିନ ତାକୁ ମଧ୍ୟ ଦିଆଯାଇପାରେ। ଆଉ ଗୋଟିଏ ହେଲା ଆମର ଯେଉଁ ସାଇଡ୍ ଇଫେକ୍ଟ, ବାନ୍ତି ହେବା, ପେଟ ଗୋଳମାଳ ହେବା, ମୁଣ୍ଡ ବୁଲେଇବା, ଡାଇରିଆ ଭଳି ସମସ୍ୟା ଦେଖାଦେଇଥାଏ। ଇଏ ସାଇଡ୍ ଇଫେକ୍ଟ ମଧ୍ୟ ମୁଁ କହିଛି, ଯଦିଓ ଏହା ସାଇଡ୍ ଇଫେକ୍ଟ ବା ଅସୁବିଧା ପେନସିଲିନର, ଏହା ମଧ୍ୟ 1-5% ଲୋକଙ୍କ ଭିତରେ ଦେଖାଦେଇଥାଏ, ତେଣୁ ଏଥିରେ କିଛି ମଧ୍ୟ ସମସ୍ୟା ନାହିଁ। ଡାକ୍ତରମାନଙ୍କର ଉଚିତ ପରାମର୍ଶ ନେଇ ଆମେ ଏହାକୁ ବ୍ୟବହାର କରିପାରିବା। ତାପରେ ଆଉ ଗୋଟେ ହେଲା ଭାଇରାଲ ଇନଫେକ୍ସନ। ଭାଇରାଲ ଇନଫେକ୍ସନ କ୍ଷେତ୍ରରେ ବିଲକୁଲ ପେନସିଲିନ ବ୍ୟବହାର କରିବା କଥା ନୁହେଁ, ଏହା କୌଣସି ମାତ୍ରାରେ ଲାଭଦାୟକ ହୋଇପାରେ ନାହିଁ। ଆଉ ଗୋଟେ ହେଲା ଆମର ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ। ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ଖାଇବା, ସେଥିରୁ ଯଦି କମ୍ ଖାଉଛେ ତାହେଲେ ଏହା ଆମ ପ୍ରତି ଅସୁବିଧା, ଆମକୁ ଅସୁବିଧାରେ ପକାଇଥାଏ, ତେଣୁ ଆମର ବ୍ୟାକ୍ଟେରିଆ ଗୁଡ଼ିକ ମରିନଥାନ୍ତି, ତା'ର ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଦେଖାନ୍ତି। କିମ୍ବା ଆମେ ଯଦି ହେଭି ଡୋଜ୍ ଖାଇଦେଇଥାଏ, ସେ କ୍ଷେତ୍ରରେ ମଧ୍ୟ ସେମାନେ ଉପଯୋଜନ କରିଦେଇଥାନ୍ତି ମେଡିସିନ ସହିତ ଆମର ମାଇକ୍ରୋ ଅର୍ଗାନିଜିମ୍ ବା ବ୍ୟାକ୍ଟେରିଆ ଗୁଡ଼ାକ, ତେଣୁ ସେ କ୍ଷେତ୍ରରେ ମଧ୍ୟ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଦେଖାଦେଇଥାଏ, ତେଣୁ ସେ କ୍ଷେତ୍ରରେ ମଧ୍ୟ ରୋଗୀକୁ ଅସୁବିଧା ହୋଇଥାଏ।
1: ବହୁତ ଭଲ ଭାବରେ ସାର୍ ଆପଣ ବୁଝାଇଛନ୍ତି। ମୁଁ ଭାବୁଛି ମାନେ ଆଜିର ଆମର ଯେଉଁ ବିଷୟବସ୍ତୁ ଥିଲା ଚିକିତ୍ସା କ୍ଷେତ୍ରରେ, ଏକ ବଡ଼ ଆବିଷ୍କାର ହେଉଛି ଆଣ୍ଟିବାୟୋଟିକ୍ସ ପେନିସିଲିନ ଏବଂ ଏହାର ଉପାଦେୟତା ସମ୍ପର୍କରେ, ତେବେ ଆପଣ ଏ ଦିଗରେ ସାର୍ ବହୁତ ସୁନ୍ଦର ଭାବରେ ବୁଝାଇଛନ୍ତି। ଆଶା କରୁଛି ଆମ ଶ୍ରୋତା ଭାଇ ଭଉଣୀମାନେ ଯେଉଁମାନେ ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ନିହାତି ଭାବରେ ଅନେକ କିଛି ଶିକ୍ଷା କରିପାରିଥିବେ ଏବଂ ସଚେତନ ମଧ୍ୟ ହୋଇପାରିବେ ବୋଲି ମୁଁ ଆଶା କରୁଛି। ତେବେ ସାର୍, ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ପ୍ରକୃତ ପକ୍ଷରେ ଆମର ପେନସିଲିନ ଆମର ଏକ ଯୁଗାନ୍ତକାରୀ ଅମୂଲ୍ୟ ରତ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ, ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଆମେ ପ୍ରଥମେ ଡାକ୍ତରଖାନା ଯିବା ଦରକାର ଏବଂ ରୋଗ ନିରୂପଣ କରିବା ଦରକାର, ଏବଂ ଡାକ୍ତରଙ୍କ ବିନା ପରାମର୍ଶକୁ ବ୍ୟବହାର କରିବା ଉଚିତ ନୁହେଁ। ତେଣୁ ମନ ଇଚ୍ଛା ପେନସିଲିନ ବ୍ୟବହାର କଲେ ଆମର ରୋଗୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥାଏ, ତେଣୁ ଆମେ ପ୍ରଥମେ ସଚେତନ ହେବା ଏବଂ ସଚେତନ କରାଇବା। ତେଣୁ ଏହି ଦୁଇଟାକୁ ଆମେ ମନେ ରଖିବା, ନିଜେ ସଚେତନ ହେବା ସହିତ ଲୋକମାନଙ୍କୁ ସଚେତନ କରାଇବା, ଏବଂ ବିନା ଡାକ୍ତରଙ୍କ ପରାମର୍ଶରେ ଏହାକୁ ବ୍ୟବହାର କରିବା ନାହିଁ, ତାହେଲେ ଯାଇ ଆମେ ପେନସିଲିନର ସଠିକ୍ ବ୍ୟବହାର କରିବା ସହିତ ଆମେ ମଧ୍ୟ ରୋଗରୁ ମୁକ୍ତି ପାଇବା, ରକ୍ଷା ପାଇପାରିବା।
1: ଆଜ୍ଞା ସାର୍, ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଯେମିତିକି ପେନିସିଲିନ୍ ହେଉଛି ଆଧୁନିକ ଚିକିତ୍ସା ବିଜ୍ଞାନ ଜଗତର ଏକ ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଥମ ଆଣ୍ଟିବାୟୋଟିକ୍ସ, ଯାହାକି ଆମର ବୈଜ୍ଞାନିକ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା, ଏବଂ ଏହି ଔଷଧ ମାନବ ଜାତି ପାଇଁ ଏକ ବଡ଼ ବରଦାନ ସଦୃଶ। ତେଣୁ ଆଜିର ଆମ କାର୍ଯ୍ୟକ୍ରମ, ମୁଁ ଭାବୁଛି ଆଜିର ଆମର ଏଇ ଯେଉଁ ବିଷୟବସ୍ତୁ ଥିଲା, ଯେଉଁ ଶ୍ରୋତା ଭାଇ ଭଉଣୀମାନେ ଶୁଣୁଥିବେ, ନିହାତି ଭାବରେ ଅନେକ କିଛି ଏ ଉପରେ ସେମାନେ ଜ୍ଞାନ ଆହରଣ କରିପାରିଥିବେ, ଏବଂ ଏହି ଔଷଧ ସମ୍ପର୍କରେ ମଧ୍ୟ ସେମାନେ ଅନେକ କିଛି କଥା ଜାଣିପାରିଥିବେ, ଯାହାଦ୍ୱାରା କି ସେମାନେ ନିଜ କ୍ଷେତ୍ରରେ ମଧ୍ୟ ସଚେତନ ହୋଇପାରିବେ। ତେବେ ସାର୍, ସମୟ ଇସାରା କଲେଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଛନ୍ତି, ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁ, ଆପଣ ଏବେ ଶୁଣୁଥିଲେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ଆଜିର ଆମ କାର୍ଯ୍ୟକ୍ରମରେ ଆମର ଆଲୋଚନାର ବିଷୟବସ୍ତୁ ଥିଲା ଚିକିତ୍ସା ବିଜ୍ଞାନର ଏକ ବଡ଼ ଉଦ୍ଭାବନ ଆଣ୍ଟିବାୟୋଟିକ୍ସ।

ପେନସିଲିନ୍ର ଆବିଷ୍କାର ଓ ଏହାର ଉପକାରିତା ସମ୍ପର୍କରେ। ତେବେ ଆଜି ଆମକୁ ଏ ସମ୍ପର୍କରେ ଅବଗତ କରାଉଥିଲେ ଆମର କାର୍ଯ୍ୟକ୍ରମର ଅତିଥି ଡକ୍ଟର ପ୍ରତାପ କୁମାର ସ୍ୱାଇଁ। ଆଶା କରୁଛି ଆଜିର ମୋ କାର୍ଯ୍ୟକ୍ରମ ଆପଣଙ୍କୁ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ସମୟ ଇସାରା କଲେଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଆଉ ଏକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ନୂତନ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣଙ୍କ ରେଡିଓ ସାଥୀ ଅନିତାକୁ ନମସ୍କାର।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଆଲୋଚନା ଚିକିତ୍ସା ବିଜ୍ଞାନର ଏକ ବଡ଼ ଆବିଷ୍କାର ଆଣ୍ଟିବାୟୋଟିକ୍ସ ପେନିସିଲିନ୍ର ଉପାଦେୟତା। ଏ ସମ୍ପର୍କରେ ଆଲୋଚନା କଲେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର କେମିଷ୍ଟ୍ରି ବିଭାଗର ପ୍ରଫେସର ଡକ୍ଟର ପ୍ରତାପ କୁମାର ସ୍ୱାଇଁ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅନିତା ଧଳ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀବାଦନ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀବାଦନ ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।